ଆକାଶବାଣୀ ସମ୍ବଲପୁର ସମାଜ ସକାଳ 5:56:30 ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ 18 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 8 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 meter ତଥା 945 kHz ଏବଂ FM 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଶୁଣନ୍ତି ଏଥର ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ବିଭୂତିଭୂଷଣ ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ବିବେକାନନ୍ଦ ପାଣିଗ୍ରାହୀ।

ଶୁଣିଲେ କି ଦୁଇଟି ଭକ୍ତିଗୀତ। କଣ୍ଠଶିଳ୍ପୀ ନେଇଥିଲେ ରଘୁନାଥ ପାଣିଗ୍ରାହୀ, ପ୍ରଦୀପ କୁମାର ପଣ୍ଡା, ସୁଶ୍ରୀ ପଟ୍ଟନାୟକ, ଗୀତାଞ୍ଜଳି ମେହେର ଏବଂ ବିଭୂତିଭୂଷଣ ପଟ୍ଟନାୟକ। ଗୀତ ରଚନା କରିଥିଲେ ଗୌରହରି ପରିଚ୍ଛା, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋରାଚାନ୍ଦ ମହାନ୍ତି, ସୁଧାଂଶୁ ଭୂଷଣ ମେହେର ଏବଂ ବିବେକାନନ୍ଦ ପାଣିଗ୍ରାହୀ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା।

ସୁନ୍ଦର ଏହି ସ୍ରଷ୍ଟାଙ୍କର ସୃଷ୍ଟି। ସୃଷ୍ଟିର ଏହି ସୁନ୍ଦରତାରେ ଭରି ରହିଛି ଆନନ୍ଦର ଉପାଦାନ। ସ୍ନେହ, ମମତା, ଭକ୍ତି, ଭଲ ପାଇବାର ଏକ ସୁନ୍ଦର ସ୍ଥାନ ଆମର ଏହି ସମାଜ। ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିଛି ଏହି ଭଲ ପାଇବାର ଆବେଗ। ଜଣେ ଆରଜଣଙ୍କଠାରୁ ଟିକିଏ ଦୂରେଇ ରହିଲେ ମନ ଭିତରେ ଉଦ୍ବେଳନ ସୃଷ୍ଟି ହୁଏ, ଉଙ୍କି ମାରେ ଅନେକ ପ୍ରଶ୍ନବାଚୀ, ମନ ହଜିଯାଏ କଳ୍ପନାର ଭାବ ଜଗତରେ, ମନ ପକ୍ଷୀ ଉଡ଼ିଯାଏ ନୀଳ ଆକାଶର ସେହି ସୁନ୍ଦର ଦିଗ୍ବଳୟକୁ। ସବୁ ଜିନିଷର ଗୋଟିଏ ସୀମା ଥାଏ, ହେଲେ ସେହି ସୀମାକୁ କିଏ କ'ଣ ଦେଖିଛନ୍ତି? ଦେଖିବେ ବା କେମିତି? ଆକାଶର ତ ସୀମା ନାହିଁ, ଠିକ୍ ସେମିତି ପ୍ରେମର ବି ସୀମା ନଥାଏ। ପ୍ରେମର ଗଭୀରତାକୁ କେହି କ'ଣ କଳନା କରିପାରେ? ପ୍ରେମର ସୀମାକୁ କେହି ମାପିପାରେନି, ପ୍ରେମର ଓଜନକୁ କେହି ତଉଲି ପାରେନି। ପ୍ରେମ ସେତିକି ଶକ୍ତିଶାଳୀ, ପ୍ରେମ ଅସମ୍ଭବକୁ କରିପାରେ ସମ୍ଭବ। ପ୍ରେମ ଦିନକୁ କରିପାରେ ରାତି ଏବଂ ରାତିକୁ କରିପାରେ ଦିନ। ପ୍ରେମ ପାଣିରେ ଲଗାଏ ନିଆଁ, ପ୍ରେମ ପୁଣି ନିଆଁରେ ଭରେ ଶୀତଳତା। ପ୍ରେମଠାରୁ ପବିତ୍ର ଏ ଦୁନିଆରେ ଆଉ କିଛି ନାହିଁ। ସେଇଥିପାଇଁ ତ ସମସ୍ତେ ପ୍ରେମ ଆଡ଼କୁ ଆକୃଷ୍ଟ ହୁଅନ୍ତି। ହେଲେ ପ୍ରେମରେ ପଡ଼ିବା ଏବଂ ପ୍ରେମ କରିବା ଦୁଇଟା ଅଲଗା କଥା। କିଏ ପ୍ରେମରେ ପଡ଼େ ହେଲେ ପ୍ରେମ କରିବାକୁ ସୌଭାଗ୍ୟ ମିଳେନି, ଅଥଚ କିଏ ପ୍ରେମରେ ପଡ଼େ ନାହିଁ ହେଲେ ପ୍ରେମ କରିବାକୁ ସୁଯୋଗ ମିଳେ। ପ୍ରେମ କରିଥିବା ମଣିଷର ହୃଦୟ ହିଁ ବୁଝିପାରେ ଅନ୍ୟ ହୃଦୟର ଆବେଗ, ସେ ହିଁ ହୁଏତ ବୁଝିପାରେ ସେହି ଆବେଗର ମହତ୍ଵ। ସେ ହିଁ ସବୁବେଳେ ଚେଷ୍ଟା କରେ ସାଉଁଟି ଆଣିବା ପାଇଁ ଅତୀତର ସୁମଧୁର ସ୍ମୃତି ସବୁକୁ। ତାହାରି ସ୍ମୃତିରେ ବିତାଇ ଦିଏ ଦିନ, ତାହାରି ସ୍ମୃତିରେ କଟାଇ ଦିଏ ରାତି, ତାହାରି ସ୍ମୃତିରେ ସରେ ସକାଳ ଏବଂ ତାହାରି ସ୍ମୃତିରେ ଅପେକ୍ଷା କରେ ସଞ୍ଜକୁ। ସଞ୍ଜ ହେଲେ ମନେ ପଡ଼େ ସେହି ନଈପଠା କଥା, ସଞ୍ଜ ହେଲେ ମନେ ପଡ଼େ ସେହି ଆମ୍ବତୋଟା କଥା, ଯେଉଁଠି ସନ୍ଧ୍ୟାରେ ଭେଟ ହୁଏ ଦୁଇଟି ଆତ୍ମାର କିଛି କଥା, କିଛି ଗପ, କିଛି ରାଗ, କିଛି ରୁଷା, କିଛି ମାନ ଅଭିମାନରେ ବିତିଯାଏ ସମୟ। ସେହି ନଈପଠା, ସେହି ଝାଉବଣ, ସେହି ଆମ୍ବତୋଟା ସେହି ପ୍ରେମର ମୁକସାକ୍ଷୀ, ସେହି ପ୍ରେମର ଶୁଭାକାଂକ୍ଷୀ, ସେହି ପ୍ରେମର ନିରବ ଦର୍ଶକ। ଆଧୁନିକ ସମାଜରେ ମଧ୍ୟ ଭଲ ପାଇବାର ଆବେଗ ଅଛି, ହେଲେ ସେହି ଭଲ ପାଇବା ଭିତରେ ଦେଖାଯାଉଛି ଆନ୍ତରିକତାର ଅଭାବ। ଅନାସକ୍ତ ପ୍ରେମରେ ହିଁ ଥାଏ ଆନନ୍ଦର ସ୍ଥାୟୀତ୍ୱ। ସମର୍ପିତ ପ୍ରେମ ହିଁ ମଣିଷକୁ ସୁଖପ୍ରାପ୍ତି କରାଇଥାଏ, ନା ସେଥିରେ ଥାଏ କିଛି ପାଇବାର ଆଶା, ନା ସେଥିରେ ଥାଏ ଲାଭକ୍ଷତିର ହିସାବ। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କୁ ଗୋପୀମାନେ ଏପରି ଭଲ ପାଉଥିଲେ ଯେ କ୍ଷଣିକ ନ ଦେଖିଲେ ପାଗଳିନୀ ପ୍ରାୟ ହୋଇଯାଉଥିଲେ। କୃଷ୍ଣ ପ୍ରେମରେ ଏତେ ବିହ୍ୱଳ ହୋଇଯାଉଥିଲେ ଯେ କୃଷ୍ଣଙ୍କ ପାଇଁ ଜୀବନ ହାରିଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ସେଇଥିପାଇଁ ତ ସମସ୍ତ ଗୋପୀମାନେ କୃଷ୍ଣଙ୍କୁ ମୋର ମୋର ବୋଲି କହୁଥିଲେ। ହେଲେ ଗୋପର ସୁନ୍ଦରୀ ରାଧାଙ୍କର ପ୍ରେମ ଥିଲା ଟିକିଏ ନିଆରା। ସମସ୍ତ ଗୋପିକାଗଣ କୃଷ୍ଣଙ୍କୁ ମୋର କହୁଥିବା ବେଳେ ରାଧା କହୁଥିଲେ ଯେ କୃଷ୍ଣ ରାଧାଙ୍କର କି କାହାର ସେ ଜାଣନ୍ତି ନାହିଁ, କିନ୍ତୁ ସେ ନିଶ୍ଚିତ ଭାବରେ କୃଷ୍ଣଙ୍କର ରାଧା ବୋଲି କହୁଥିଲେ। ଏଠାରେ ପ୍ରେମର ସମର୍ପିତ ଭାବ ହିଁ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ। ଯେଉଁଠି ନା ଅଛି ଛଳନା, ଯେଉଁଠି ନା ଅଛି ବାସନା, ସେହିଭଳି ଭାବରେ ଆକାଶରେ ଚନ୍ଦ୍ର ଉଦୟ ହେଲେ କଇଁ ଫୁଲ ପ୍ରସ୍ଫୁଟିତ ହୁଏ। ଚନ୍ଦ୍ର କଇଁକୁ ଭଲ ପାଏ, କଇଁ ମଧ୍ୟ ଚନ୍ଦ୍ରକୁ ଭଲ ପାଏ। ହେଲେ ନୀଳକଇଁ ଏବଂ ଧଳାକଇଁ ମଧ୍ୟରେ ବି ଏହି ଭଲ ପାଇବା ବା ପ୍ରେମକୁ ନେଇ ଈର୍ଷାଜାତ ହୋଇଛି। ଧଳାକଇଁ ନୀଳକଇଁକୁ କହୁଛି, ଦେଖ ମୋ ପ୍ରେମିକ ଚହ୍ନ ମୋ ପରି ଶୁଭ୍ର, ତେଣୁ ସେ ମୋର ପ୍ରେମିକ। ନୀଳକଇଁ କହୁଛି, ତୁ ଯାହାକୁ ତୋର ପ୍ରେମିକ ବୋଲି କହୁଛୁ ତାରି ଦେହରେ କଳା ଦାଗ ଅଛି, ତାକୁ ସମସ୍ତେ ଚନ୍ଦ୍ର କଳଙ୍କ ବୋଲି କହୁଛନ୍ତି। ତୁ ତାଙ୍କର ଶୁଭ୍ର ରଙ୍ଗକୁ ଦେଖି ଭଲ ପାଉଛୁ, ହେଲେ ମୁଁ ସେହି କଳଙ୍କକୁ ମୋ ଦେହରେ ବୋଲି ଦେଇଛି, ତେଣୁ ସେ ଜହ୍ନ ମୋର ହିଁ ପ୍ରେମିକ। ହେଲେ ଆଜିର ସମାଜରେ ଅନ୍ତର୍ ସୌନ୍ଦର୍ଯ୍ୟ ପରିବର୍ତ୍ତେ କେବଳ ବାହ୍ୟ ସୌନ୍ଦର୍ଯ୍ୟକୁ ଦେଖି ପ୍ରେମ କରିବାର ଦେଖାଯାଉଛି, ଯେଉଁଥିପାଇଁ ଏହି ପ୍ରେମରେ ସଫଳତା ଏବଂ ଆନନ୍ଦ ପରିବର୍ତ୍ତେ ଦୁଃଖ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ୁଛି। ନିଶ୍ଚିତ ଭାବରେ ପ୍ରେମ ଶାଶ୍ୱତ, ଚିରନ୍ତନ, ସତ୍ୟ, ଶିବ, ସୁନ୍ଦରର ପ୍ରତୀକ। ସମର୍ପଣରୁ ହିଁ ଭକ୍ତି, ଭକ୍ତିରୁ ପ୍ରେମ, ପ୍ରେମରେ ଆନନ୍ଦ, ଉଦାରତାରେ ହିଁ ପ୍ରେମର ସାର୍ଥକତା। ହେଲେ ବର୍ତ୍ତମାନ ସମୟର ପ୍ରେମରେ ଯଦି ସମର୍ପଣର ଭାବ ରହିବ, ଉଦାରତାର ସହିତ ଗ୍ରହଣ କରିବାର ଏକ ନିଃସ୍ୱାର୍ଥପର ଭାବନା ରହିବ, ତେବେ ନିଶ୍ଚିତ ଭାବରେ ପ୍ରେମ ଯୁଗେ ଯୁଗେ ଅମର ହୋଇ ରହିବ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଙ୍ଗ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 374 ତମ ଭାଗ।

ଶ୍ରୀକୃଷ୍ଣ ରାଜପଥରେ ସୁନ୍ଦର ବଦନ ବିଶିଷ୍ଟ ଗୋଟିଏ କୁବ୍ଜା ରମଣୀକୁ ଭେଟିଛନ୍ତି। ରସରାଜ ତାହା ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି। ଗ୍ରୀବା ବକ୍ଷ ଓ କଟିଦେଶ ବକ୍ର ବୋଲି କୁବ୍ଜା ତ୍ରିବକ୍ରା ବୋଲି ପରିଚିତ, ସେ କଂସର ଅନୁଲେପନ ସମ୍ପାଦନ କରିଥାଏ। ଏବେ କୃଷ୍ଣଙ୍କ ଦ୍ୱାରା ଅନୁରୁଦ୍ଧ ହୋଇ ସେ ମହାରାଜା କଂସ ପାଇଁ ପ୍ରସ୍ତୁତ ଅନୁଲେପନ ଦ୍ୱାରା କୃଷ୍ଣ ବଳରାମଙ୍କ ଅଙ୍ଗଶୋଭା ରଚନା କରିଛି। ଶ୍ରୀକୃଷ୍ଣଙ୍କ ପ୍ରସାଦରୁ ତାହାର ବକ୍ରତା ଦୂର ହୋଇଛି, ସେ ଅପୂର୍ବ ସୁନ୍ଦରୀଟିଏ ହୋଇ ଉଠିଛି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 374ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତିନିଦିନିଆ ଗୁଜରାତ ଗସ୍ତ ଶେଷ କରିକି ଗଲାକାଲି ଓଡ଼ିଶା ଫେରିଛନ୍। ଇ ସମୟଥି ଗୁଜରାତ ନ ନିବେଶକ ସମ୍ମିଳନୀ ରୋଡ୍ ଶୋ ଜରିଏ ଓଡ଼ିଶାକେ ମୋଟ 48,330 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ପ୍ରସ୍ତାବ ଆସିଥିବା ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ଇତାର ଜରିଏ 67,838 ନିଯୁକ୍ତି ସୁଯୋଗ ତିଆରି ହେବା। ମୁଖ୍ୟମନ୍ତ୍ରୀ ଗୁଜରାତ ଗସ୍ତ ଅବସରରେ ଅହମ୍ମଦାବାଦ ଭଦୋଦରା ଆଉ ମୁନ୍ଦ୍ରାଠାରେ ରୋଡ୍ ଶୋ କରିବାର ସହିତ ଶିଳ୍ପପତିମାନଙ୍କ ସହିତ ଓଡ଼ିଶାର ପୁଞ୍ଜିନିବେଶକୁ ନେଇକରି ଆଲୋଚନା କରିଛନ୍। ଏ ଅବସରରେ ମୋଟ 8 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ 63 ନିବେଶ ପ୍ରସ୍ତାବ ଆସିଥିବା ସରକାରଙ୍କ ତରଫରୁ କୁହାଯାଇଛି। ଆଇବା ଅଗଷ୍ଟ ମାସ ଟ୍ରେନ୍ମାନଙ୍କେ ଉନ୍ନତ ଯାତ୍ରୀ ସଂରକ୍ଷଣ ପଦ୍ଧତି କାର୍ଯ୍ୟକାରୀ ହେବା। 40 ବର୍ଷ ପୁରୁଣା ଟ୍ରେନ୍ ପଦ୍ଧତିନୁ ଅତ୍ୟାଧୁନିକ ପଦ୍ଧତିକେ ବ୍ୟବହାର କଲାବେଳକେ ଯାତ୍ରୀମାନେ ଯେନ୍ତା କେନ୍ସି ଅସୁବିଧା ଥି ନାଇଁ ପଡ଼ନ୍ ସେଥିଲାଗି ଧ୍ୟାନ ଦେବାର୍କେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆଦିଲ୍ଲୀର ରେଳଭବନଠାରେ ରେଳମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହୋଇଥିବା ସମୀକ୍ଷା ବୈଠକଟି ପୁରୁଣା ସଂରକ୍ଷଣ ପଦ୍ଧତିର ଆଧୁନିକୀକରଣ ବାବଦେ ଆଲୋଚନା ହୋଇଛି। ରେଲ୍ ୱାନ୍ ମୋବାଇଲ୍ ଆପ୍ଟି ଏଆଇ ଆଧାରିତ ଟିକେଟ୍ କନ୍ଫର୍ମେସନ୍ ପୂର୍ବାନୁମାନ ପଦ୍ଧତି 53% ~94% ବଢ଼ାଯାଇଛି। ଇ ଆପ୍କେ ଇହାଦେ 3.5 କୋଟି ଅଧିକା ଲୋକ ଡାଉନ୍ଲୋଡ୍ କରିସାରିଲେନ। ରାଜ୍ୟ ସରକାର ପାଇପ୍ ଥି ପ୍ରାକୃତିକ ଗ୍ୟାସ୍ ନେଟୱର୍କ ଆଉ ସହରାଞ୍ଚଳନ ଗ୍ୟାସ୍ ବଣ୍ଟନ ଭିତ୍ତିଭୂମିର ବିକାଶ ଓ ପ୍ରସାରଣକେ ତୁର୍ତ୍ତି କରିବା ଲାଗି ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବଣ୍ଟନ ନୀତି 2026 ବାବଦେ ବିଜ୍ଞପ୍ତି ବାହାର କରିଛନ୍। ଗୃହ ନଗର ଉନ୍ନୟନ ବିଭାଗ ତରଫରୁ ଏହି ବିଜ୍ଞପ୍ତି ବାହାରିଛି। ନୀତି ଅନୁସାରେ ରାଜ୍ୟ 30 ଜିଲ୍ଲା ଲାଗି 5 ସହରାଞ୍ଚଳ ଗ୍ୟାସ୍ ବିତରଣକାରୀ

ପ୍ରତିଶତ କାମ ସରିଥିବା ବେଳେ ଯୋଜନାର 4 ନମ୍ବର ଖେପର ପହିଲା ବ୍ୟାଚ୍ଟି 827ଟା ସଡ଼କ ଅନୁମୋଦିତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏ ବଛର ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଅନ୍ଲାଇନ୍ ଫର୍ମ ଭରିବାର ସମୟ ଆଜିଠାନୁ ମୂଲ ହୋଇକରି 18 ତାରିଖ ତକ୍ ଚାଲବା। ଅନ୍ଲାଇନ୍ ଫର୍ମ ପୂରଣର ସବୁ ନିର୍ଦ୍ଦେଶାବଳୀ ସହିତ ଫିସ୍ ଭରବାର ସୂଚନା ବୋର୍ଡର ୱେବ୍ସାଇଟ୍ www.bseodisha.ac.in ଛାତ୍ରଛାତ୍ରୀମାନେ ପାଇପାରିବେ। ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ମାସର ପହିଲା ହପ୍ତାଥି ହେବା ବୋଲି ବୋର୍ଡ ତରଫରୁ ସୂଚନା ମିଳିଛି। ମାନବିକତାକେ ବଞ୍ଚାଇ ରଖବାର ବାର୍ତ୍ତା ନେଇକରି ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ସମାଜ ଲାଗି ରେଡ୍କ୍ରସ୍ର ଅବଦାନକେ ସୋର ପକାବାର ଲାଗି ଇତାର ପ୍ରତିଷ୍ଠାତା ଜନ୍ ହେନରି ଡୁନାଣ୍ଡଙ୍କର ଜନ୍ମଦିନଥି ଇ ଦିବସ ପାଳନ କରାଯାଉଛି। ପହିଲା ବିଶ୍ୱଯୁଦ୍ଧ ଉତ୍ତରୁ ସାରା ପୃଥିବୀକେ ଗୋଟେ ଧାରାଥି ବାନ୍ଧିକରି ରଖବାର ସହିତ ଶାନ୍ତି ସ୍ଥାପନା ଉଦ୍ଦେଶ୍ୟଥି ରେଡ୍କ୍ରସ୍ ଟ୍ରୁସ୍ ଅଭିଯାନ ମୂଲ କରାଯାଇଥିଲା। 1920 ଦିଲ୍ଲୀନ ପହିଲା ଥର ଲାଗି ଇଣ୍ଡିଆନ୍ ରେଡ୍କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ଆଜି ହେଉଛେ ବିଶ୍ୱ ଥାଲାସେମିଆ ଦିବସ। ଥାଲାସେମିଆ ଗୋଟେ ରକ୍ତବିକାର ରୋଗ। ମନୁଷ୍ୟ ଶରୀରଥି ହିମୋଗ୍ଲୋବିନ୍ର ପରିମାଣ ଠିକ୍ ନାଇଁ ରହିଲେ ଇ ରୋଗ ହୋଇଥିସି। ଜଣେ ସୁସ୍ଥ ଲୋକର ଶରୀରଥି ଲାଲ ରକ୍ତକଣିକା 120 ଦିନ ତକ୍ ରହେସି। ହେଲେ ଥାଲାସେମିଆଥି ଆକ୍ରାନ୍ତ ଲାଲ ରକ୍ତକଣିକା 20 ଦିନ ଭିତରେ ନଷ୍ଟ ହୋଇଯାଏସି। 1994 ଥାଲାସେମିଆ ରୋଗର କାରଣ ଆଉ ଚିକିତ୍ସା ବାବଦେ ଲୋକକୁ ଜଣାବା ଲାଗି ଦେଶେ ଇ ଦିବସ ପାଳନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭିନ୍ନକ୍ଷମ ଅଧିକାର ଆଇନ 2016 ବାବଦେ ଗୋଟିଏ ସଚେତନତା ଶିବିର ହୋଇଯାଇଛି। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଥିବା ଶିବିରଥି ଆଇନ ଅନୁସାରେ 21 ପ୍ରକାର ଭିନ୍ନକ୍ଷମତା ଭିତରୁ 14 ପ୍ରକାରଥି ରୋଜଗାରନ 4% ଆରକ୍ଷଣ ପାଇବେ ବୋଲି ସୂଚନା ମିଳିଛି। ପରୀକ୍ଷା ସମୟଥି ଫି ଘଣ୍ଟାଥି 20 ମିନିଟ୍ ଅୟତ୍କା ସମୟ ଆଉ ଚାକିରି ଆବେଦନଥି 10 ବଛର ତକ୍ ବୟସ କୋହଳ କରାଯିବା। 5 ଜଣ ଭିନ୍ନକ୍ଷମଙ୍କୁ ନେଇକରି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇପାରବା। ଆଇନ ନାଇଁ ମାନିଲେ 6 ମାସ ଜେଲ୍ ଆଉ 10,000 ଟଙ୍କା ଜରିମାନା ବ୍ୟବସ୍ଥା ରହିଛି ବୋଲି ଶିବିରନୁ ଜଣାପଡ଼ିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ବଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ବିକାଶ ପାଇଁ 5 ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ 2 ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ବ୍ଲକର ଜୟନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୂରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ୱଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15

0: ତାରିଖରୁ ଆରମ୍ଭ ହେବ। ଏକୋଇଶ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ 10:30ଟାରୁ 2:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ରକ୍ତ ପରୀକ୍ଷା ଓ ରୋଗ ନିରୂପଣ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଚିତ୍ତରଞ୍ଜନ ପ୍ରସାଦ।
2: ଲୋହିତ ରକ୍ତକଣିକା ମଧ୍ୟରେ ହେମୋଗ୍ଲୋବିନ୍ ଏକ ମୁଖ୍ୟ ଉପାଦାନ, ଯାହାକି ଶରୀର ମଧ୍ୟରେ ଅମ୍ଳଜାନକୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ନେଇ ପହଞ୍ଚାଇଥାଏ। ଗାଡ଼ି ମଟର ଦୁର୍ଘଟଣା ହେଲେ, ସ୍ତ୍ରୀ ଲୋକମାନଙ୍କର ପ୍ରସବ ପରେ ପରେ ବା ଅତ୍ୟଧିକ ମାସିକ ଋତୁସ୍ରାବ ହେଲେ, କିମ୍ବା କୌଣସି ବଡ଼ ଧରଣର ଅସ୍ତ୍ରୋପଚାର ସମୟରେ ଶରୀରରୁ ଅତ୍ୟଧିକ ରକ୍ତକ୍ଷୟ ହୋଇଥାଏ। ଅନ୍ୟ କେତେକ ରୋଗ ଯଥା ବୃକକଜନିତ ରୋଗ, ଅସ୍ଥିମଜ୍ଜାଗତ ରୋଗ ବା ରକ୍ତଶିକୁଳି ରୋଗରେ ମଧ୍ୟ ଶରୀରରୁ ରକ୍ତକ୍ଷୟ ହୋଇ ରକ୍ତହୀନତା ଦେଖାଯାଏ। ତେବେ ଏହି ରକ୍ତହୀନତା ଜାଣିବା ପାଇଁ ରକ୍ତରେ ହେମୋଗ୍ଲୋବିନ୍ ପରୀକ୍ଷା ନିତାନ୍ତ ଆବଶ୍ୟକ। ଶ୍ୱେତ ରକ୍ତକଣିକା ମଧ୍ୟ ଆମ ଶରୀରର ଏକ ମୁଖ୍ୟ ରୋଗ ପ୍ରତିରୋଧକାରୀ ଉପାଦାନ। ଏହି ଶ୍ୱେତ ରକ୍ତକଣିକାର ମାତ୍ରା ଏବଂ ଆକାର ପ୍ରକାର ଦେଖି ମଧ୍ୟ କେତେକ ରୋଗ ଯଥା ବୀଜାଣୁ ବା ଭୂତାଣୁଜନିତ ରୋଗ ଏବଂ ରକ୍ତ କର୍କଟ ରୋଗ ବିଷୟରେ ବହୁତ କିଛି ଜାଣି ହୋଇଥାଏ। ଶରୀରରେ କୃମି ରୋଗ ହେଲେ ବା ଆଲର୍ଜି ହୋଇ ଥଣ୍ଡା ହେଲେ ଇଓସିନୋଫିଲ୍ ବୋଲି ଏକ ପ୍ରକାର ଶ୍ୱେତ ରକ୍ତକଣିକା ରକ୍ତରେ ବଢ଼ିଯାଇଥାଏ। ଅଣୁଚନ୍ଦ୍ରିକା ରକ୍ତକୁ ଜମାଟ ବାନ୍ଧିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଦେହରେ ଛୋଟ ଛୋଟ ଲାଲ ରଙ୍ଗ ବା ବଡ଼ ବଡ଼ କଳା ଦାଗ ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ ନେଇ ଏହି ପ୍ଲେଟଲେଟ୍ ପରୀକ୍ଷା କରାଯାଇଥାଏ। ରକ୍ତ କର୍କଟ ରୋଗରେ ଏବଂ ଅନ୍ୟ କେତେକ ରୋଗ ଯଥା ପର୍ପୁରାରେ ଏହି ଅଣୁଚନ୍ଦ୍ରିକାର ମାତ୍ରା ବହୁତ କମିଯାଇଥାଏ। ଅନ୍ୟ କେତେକ କ୍ଷେତ୍ରରେ ରକ୍ତ ଆପେ ଆପେ କେତେ ସମୟ ପରେ ଜମାଟ ବାନ୍ଧୁଛି ତାହା ଜାଣିବା ପାଇଁ BT/CT ପରୀକ୍ଷା କରାଯାଏ। ବୃକକ୍ ରୋଗଗ୍ରସ୍ତ ହେଲେ ରକ୍ତ ପରୀକ୍ଷା କରି ଶରୀରରେ ୟୁରିଆ କ୍ରିଏଟିନିନ୍ ଭଳି ପଦାର୍ଥ କେତେ ବଢ଼ିଛି ତାହା ନିରୂପଣ କରି ଚିକିତ୍ସା କରାଯାଇଥାଏ। ମଧୁମେହ ବା ଡାଇବେଟିସ୍ ବର୍ତ୍ତମାନ ଯୁଗରେ ବହୁ ଲୋକଙ୍କୁ ଆକ୍ରାନ୍ତ କରୁଛି। ଅତ୍ୟଧିକ ପରିସ୍ରା ହେଲେ, ବେଶୀ ଭୋକ ବା ଶୋଷ ହେଲେ କିମ୍ବା ଅତ୍ୟଧିକ ଦୁର୍ବଳ ଲାଗିଲେ ଏହି ରୋଗ ସନ୍ଦେହ କରାଯାଏ ଏବଂ ଖାଲି ପେଟରେ ଓ ଗ୍ଲୁକୋଜ୍ ପିଆଇ ରକ୍ତରେ କେତେ ମାତ୍ରାରେ ଶର୍କରା ଅଛି ତାହା ନିରୂପଣ କରାଯାଏ। କେତେକ କାରଣ ପାଇଁ ସୁସ୍ଥ ଶରୀରରୁ ରକ୍ତ ସଂଗ୍ରହ କରାଯାଇ ରକ୍ତ ଭଣ୍ଡାରରେ ଭବିଷ୍ୟତ ବ୍ୟବହାର ପାଇଁ ଗଚ୍ଛିତ ରଖାଯାଏ। ତେବେ ରକ୍ତ କୌଣସି ରୋଗୀଙ୍କୁ ଦେବା ପୂର୍ବରୁ ରକ୍ତଦାତା ଓ ରକ୍ତଗ୍ରହିତାଙ୍କର ରକ୍ତରେ ଗ୍ରୁପିଂ ଓ ମ୍ୟାଚିଂ ପରୀକ୍ଷା କରାଯିବା ନିତାନ୍ତ ଜରୁରୀ। ଗର୍ଭବତୀ ସ୍ତ୍ରୀ ଲୋକଙ୍କର ମଧ୍ୟ ଗ୍ରୁପିଂ ପରୀକ୍ଷା କରାଯାଇଥାଏ ଏବଂ ସ୍ଥଳବିଶେଷରେ ଗର୍ଭବତୀ ମା ଓ ନବଜାତ ଶିଶୁର ରକ୍ତରେ ଗ୍ରୁପିଂ ଓ ମ୍ୟାଚିଂ ପରୀକ୍ଷା କରି ଅନେକ ବିପଦରୁ ପରବର୍ତ୍ତୀ ଶିଶୁକୁ ରକ୍ଷା କରାଯାଇପାରେ। ଉଚ୍ଚ ରକ୍ତଚାପ ରୋଗ ହେଲେ ବା ହୃଦଜନିତ ଅନେକ ରୋଗ ହେଲେ କିମ୍ବା ଶରୀରରେ ମେଦବୃଦ୍ଧି ଘଟିଲେ ରକ୍ତରେ ସ୍ନେହସାର ଜାତୀୟ ପଦାର୍ଥ ଯଥା ଲିପିଡ଼ ଓ କୋଲେଷ୍ଟ୍ରଲର ମାତ୍ରା ବଢ଼ିଯାଇଥାଏ। ଏହା ଠିକ୍ ସମୟରେ ଜାଣି ଚିକିତ୍ସା ନକଲେ ପରେ ତାହା ବିଶେଷ କ୍ଷତି କରିଥାଏ। କେତେକ ଯୌନ ସଂକ୍ରମିତ ରୋଗରେ ମଧ୍ୟ ରୋଗ ନିରୂପଣ ନିମନ୍ତେ ରକ୍ତ ପରୀକ୍ଷା ଏକାନ୍ତ ଆବଶ୍ୟକ। ଆମ ପଶ୍ଚିମାଞ୍ଚଳରେ ରକ୍ତଶିକୁଳି ବା ସିକିଲ୍ ସେଲ୍ ଡିଜିଜ୍ ଏକ ସାଧାରଣ ଗୁଣସୂତ୍ରୀୟ ବଂଶଗତ ରୋଗ, କିନ୍ତୁ ଠିକଣା ସମୟରେ ରକ୍ତ ପରୀକ୍ଷାରୁ ଏହା ଜଣାପଡ଼ିଲେ ରୋଗୀ ବହୁତ ଦୁର୍ଦ୍ଦଶାରୁ ମୁକ୍ତି ପାଇଥାଏ। ବିବାହ ପୂର୍ବରୁ ଏହି ରକ୍ତ ପରୀକ୍ଷା କରାଇନେବା ଆବଶ୍ୟକ। ରକ୍ତରେ ଇଲେକ୍ଟ୍ରୋଫ୍ରୋସିସ୍ ବୋଲି ଏକ ପରୀକ୍ଷା କରି ଏହି ରକ୍ତଶିକୁଳି ରୋଗ ବିଷୟରେ ଜଣାପଡ଼ିଥାଏ। ଯକୃତ ବା ଲିଭର ରୋଗଗ୍ରସ୍ତ ହେଲେ ଦେହରେ କାମଳ ରୋଗ ବା ଜଣ୍ଡିସ୍ ହୋଇଥାଏ। ରକ୍ତ ପରୀକ୍ଷାରୁ କେତେ ପରିମାଣରେ ଜଣ୍ଡିସ୍ ଅଛି ଓ କେଉଁ ଭୂତାଣୁଜନିତ କାମଳ ରୋଗ ହୋଇଛି ତାହା ଜଣାପଡ଼ିଥାଏ। ଯକୃତ ରୋଗରେ ରକ୍ତରେ ପ୍ରୋଟିନ୍ ଓ ଏନ୍ଜାଇମ୍ର ମାତ୍ରାରେ ମଧ୍ୟ ପରିବର୍ତ୍ତନ ଘଟିଥାଏ। ଗଳଗଣ୍ଡ ବା ଥାଇରଏଡ଼୍ ରୋଗରେ ମଧ୍ୟ ରକ୍ତରେ T3, T4, TSH ପରୀକ୍ଷା କରି ସେହି ଅନୁସାରେ ଚିକିତ୍ସା କରାଯାଇଥାଏ। ଆମ ରାଜ୍ୟରେ ଆଦିବାସୀ ଅଞ୍ଚଳରେ ମ୍ୟାଲେରିଆ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଫାଇଲେରିଆ ମୁଖ୍ୟ ରୋଗ ହିସାବରେ ଦେଖାଯାଏ। ଏସବୁ ରୋଗ ନିରୂପଣ ନିମନ୍ତେ ରକ୍ତ ପରୀକ୍ଷା ଏକ ମୁଖ୍ୟ ମାଧ୍ୟମ ଅଟେ। କୌଣସି ଔଷଧ ବହୁତ ଦିନ କରି ଖାଇବା ପରେ ଯଦି ଏହାର ବିଷାକ୍ତ ପାର୍ଶ୍ୱ ପ୍ରତିକ୍ରିୟା ଘଟେ, ତେବେ ରକ୍ତ ପରୀକ୍ଷା କରି ଏହି ଔଷଧର ପରିମାଣ କେତେ ଅଛି ତାହା ଜଣାପଡ଼ିଥାଏ। ତେଣୁ ରୋଗ ନିରୂପଣରେ ରକ୍ତ ପରୀକ୍ଷାର ଆବଶ୍ୟକତା ଅନସ୍ୱୀକାର୍ଯ୍ୟ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ରକ୍ତ ପରୀକ୍ଷା ଓ ରୋଗ ନିରୂପଣ ଏ ସମ୍ପର୍କରେ କହିଲେ ଡାକ୍ତର ଚିତ୍ତରଞ୍ଜନ ପ୍ରସାଦ।

0: ଆକାଶବାଣୀ ସମ୍ବଲପୁର ସମୟ ସକାଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ। ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ। ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ। ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ। ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି। ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ ଇରାନ୍ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଣ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ। ଇରାନ୍ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି। ତେହେରାନ ବୈଦେଶିକ ମନ୍ତ୍ରୀ ଆବାସ ଆରେଗାଛି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି। ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ୱାଶିଂଟନ୍ ପକ୍ଷରୁ ଇରାନ୍ର ମତାମତକୁ ଅପେକ୍ଷା କରାଯାଇଛି। ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ୍ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମା ମାଡ଼ କରି ଲେବାନନ୍ର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି। ଦକ୍ଷିଣ ଲେବାନନରେ ହାରୁପ୍ ସହରରେ ଇସ୍ରାଏଲ୍ର ଏକ ବିମାନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ 3 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ ଆକ୍ରମଣରେ ଏକ ମସ୍ଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ସଂଯୁକ୍ତ ଆରବ ଏମିରେଟ୍ସ ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି 3 ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରୀ ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମଲ ହାସମିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ, ସାଇବର ସୁରକ୍ଷା ଢାଞ୍ଚା, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂହ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି, ଭିଏତନାମରୁ ପ୍ରାୟ 10 ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁଆଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି, ଉଭୟ ଦେଶ ଅତୀତରେ ପାରସ୍ପରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି, ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି, ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି, ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ, ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ମସିହାରେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା, ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ର DLS ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାର୍ଶଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍

ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
1: ଭେଣି ଚାଷ ଲାଗି ନିଗ୍ରା ଦୋର୍ସା ଉର୍ବର ମାଇଟ୍ ଦରକାର ହେସି। ଯେନ୍ ମାଇଟ୍ର ଅମ୍ଳତା 6 ନୁ 6.8 ଭିତରେ ରହିବା ସେ ମାଇଟ୍ ଥି ଭେଣି ଚାଷ ଭଲ୍ ହେସି। ଭେଣିର କେତେଟା ଉନ୍ନତ କିସମ ହେଲା ଉତ୍କଳ ଗୌରବ ଆର୍ ଅର୍କ ଅଭୟ। ସେନ୍ତା ଭେଣିର ଶଙ୍କର କିସମ ଥି କେତେଟା ଭଲ୍ କିସମ ହେଲା ମୋହିକା 10, ବର୍ଷା, ବିଜୟ, ଗଙ୍ଗା। ବିହନ ଫି ଏକର କି ଭେଣି 4 କେଜି ବିହନ ଦରକାର ହେସି ବର୍ଷା ଦିନେ ଆର୍ 8 କେଜି ଦରକାର ହେସି ଖରାଦିନେ। ବିହନ ବିଶୋଧନ କରବାର୍ ଲାଗି ଫି କେଜି ବିହନକେ 2 ଗ୍ରାମ କାର୍ବେଣ୍ଡାଇଜିମ୍ ବାଟିଆ ବିଶୋଧନ କରାଯାଇପାରବା। ତେହେରୁ ରୁଇବାର ସମିଆ ସିଦିନକେ ଛାଡ଼ିକିରି ଅଲଗା ସବୁ ସମିଆଥି ଭେଣି ଚାଷ କରିହେବା। ଜମି କେନ୍ତିକିରି ତିଆରି କରବେ, ଭଲକିରି ଚାଷ କରିକିରି ମାଟିକେ ଗୁଣ କରିକିରି ଚାଷ କର୍ମା ଆର୍ ଫି ଏକର୍ଥି 6 ଟନ୍ କମ୍ପୋଷ୍ଟ ଖତ ଆମେ ଦମା। ବର୍ଷା ଦିନେ ଯେତେବେଳେ ଆମେ ଭେଣି ଲଗଉଛୁଁ ଧାଡ଼ିକେ ଧାଡ଼ି 45 ସେଣ୍ଟିମିଟର ଆର୍ ଗଛୁ ଗଛକେ 30 ସେଣ୍ଟିମିଟର ଦୂରିଆଥି ଲଗାମା। ଆର୍ ଖରାଦିନେ ଧାଡ଼ିକେ ଧାଡ଼ି 45 ସେଣ୍ଟିମିଟର ଆର୍ ଗଛୁ ଗଛକେ 20 ନୁ 15 ସେଣ୍ଟିମିଟର ଦୂରିଆ ରଖିକିରି ଲଗାମା। ରୁଇଲା ବେଲେ 1 ନୁ 2 ସେଣ୍ଟିମିଟର ଗହିତ କରିକିରି ଲଗାବାର୍ କଥା। ତାହାରୁ ସାର୍ ଫି ଏକର୍କେ ୟୁରିଆ 26 କେଜି, DAP 43 କେଜି, MOP 50 କେଜି ସାର୍ ଦରକାର ହେସି। ତେହେରୁ 30 ଦିନ ଉତରୁ NAA ସ୍ପ୍ରେ କର୍ମା। ଭେଡ଼ିଥି ସାହେବି ରୋଗ ଦେଖିଲେ ଫି ଏକର୍କେ 10 କେଜି ମିଥାଇଲ କାର୍ବୋଫ୍ୟୁରାନ୍ ଆମେ ବ୍ୟବହାର କର୍ମା। ଭେଣିଥି ପତର ଡିଆଁ ପୋକ ହେଲେ ଇମିଡାକ୍ଲୋପ୍ରିଡ୍ 4 ml ଫି 10 ଲିଟର ପାଣିଥି ମିଶେଇକିରି ଝିଟାଯିବା। ଆର୍ ଠିକ୍ସେ ଚାଷ କଲେ ଫି ଏକର୍କେ 60 ନୁ 100 କ୍ୱିଣ୍ଟାଲ ଭେଣି ଅମଲ କରାଯାଇପାର୍ବା। ତେହେରୁ ଭେଣି ଫସଲଥି ଶୋଷକ କିଟ୍ର ପରିଚାଳନା। ଇ ସମିଆଥି ଭେଣି ଫସଲଥି ଶୋଷକ ଜାତୀୟ ପୋକ ତାର୍ମାନେ ଯେନ୍ତାକି ଜଉ ପୋକ, ପତର ଡିଆଁ ପୋକ, ପତର ଉକେନ୍ ପୋକ ଆର୍ ଧଲା ମାଛ ଲାଗ୍ବାର୍ ଜହ ଡର ଅଛେ। ଇ ପୋକମାନଙ୍କର ପରିଚାଳନା ଲାଗି ପହେଲା ଅବସ୍ଥାତି ଫି ଏକର୍କେ 600 ml ନିମ୍ ଜାତୀୟ କୀଟନାଶକ 1500 PPM କେ 200 ଲିଟର ପାଣିଥି ମିଶେଇକିରି ଝିଟୁନ୍। ଆର୍ ରସାୟନିକ ଉପାୟଥି ଇ ପୋକମାନଙ୍କର ପରିଚାଳନା ଲାଗି ଫି ଏକର୍କେ 400 ଗ୍ରାମ ଥିଆ ମେଥକ୍ସାମ କୀଟନାଶକ ନାହେଲେ 50 ଗ୍ରାମ ଏସିଡାମିପ୍ରିଟ କୀଟନାଶକ ନାହେଲେ 400 ml ରୋଲଫେନ୍ ପାଇରେଡ୍ 200 ml 200 ଲିଟର ପାଣିଥି ମିଶେଇକିରି ଝିଟୁନ୍। ସେନ୍ତା ଭେଣି ଫସଲଥି ଗଏଣ୍ଟ ଆର୍ ଫଲ୍ ବିନ୍ଧା ପୋକର ପରିଚାଳନା। ଇ ସମିଆଥି ଭେଣି ଫସଲଥି ଗଏଣ୍ଟ ଆର୍ ଫଲ୍ ବିନ୍ଧା ପୋକର ଡର ଗଲେ ଅଛେ। ଆର୍ ଗଏଣ୍ଟ ଆର୍ ଫଲ୍ ବିନ୍ଧା ପୋକମାନଙ୍କର ଆକ୍ରମଣ ଦେଖିଲେ ଆକ୍ରାନ୍ତ ଗଛର ଅଗର ଡାଲଟା ଝାଲି ପଡ଼୍ସି। ଆର୍ ଇ ଗଏଣ୍ଟ ପୋକ ଆର୍ ଫଲ୍ ବିନ୍ଧା ପୋକ ଲାଗ୍ଲେ ଆକ୍ରାନ୍ତ ଗଛର ଅଗର ଡାଲଟା ଝାଲି ପଡ଼୍ସି। ଆର୍ ତେହେରୁ ଇ ଝାଉଁଲି ପଡ଼ିଥିବାର ଡାଲଟା ଶୁଖିଯାଏସି, ଫୁଲ୍ ଆର୍ କଡ଼ମାନେ ଝରି ପଡ଼୍ସି। ଆର୍ ଫଲ୍ ଅବସ୍ଥାତି ଛୁଆ ପୋକମାନେ ଫଲ୍ମାନଙ୍କୁ କଣା କରିଦେସନ୍ ଆର୍ ଆକ୍ରାନ୍ତ ଫଲ୍ ଆର୍ ଖାଇ ନାଇଁ ହୁଏ। ଇ ପୋକର ପରିଚାଳନା ଲାଗି ପହେଲା ଜମିନୁ ଆକ୍ରାନ୍ତ ଡାଲ ପତର ଫଲ୍ମାନଙ୍କୁ ଆନିକିରି ଏମାନଙ୍କୁ ଦୂର୍କେ ନେଇକିରି ନଷ୍ଟ କରିନଉନ୍। ଆର୍ ପହେଲା ଅବସ୍ଥାତି ଇ ପୋକର ପରିଚାଳନା ଲାଗି ଫି ଏକର୍କେ 600 ml ନିମ୍ ଆଧାରିତ କୀଟନାଶକ 15

0: چاوماری ده براگانو سابدارون.
1: ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ତପସ୍ୱିନୀ ପଟେଲ, ଗୀତିକାର ବବ୍ଲୁ ବାଘ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏଥର ଶୁଣନ୍ତୁ ମକରଧ୍ୱଜ ପଟେଲଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ଧନପତି ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ମକରଧ୍ୱଜ ପଟେଲଙ୍କ କଣ୍ଠରେ ଆଉ ଏକ ଗୀତ ଶୁଣନ୍ତୁ, ତାଙ୍କ ନିଜସ୍ୱ ରଚନାରୁ।

କେତୋଟି ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ ଗୋପାଳ କୃଷ୍ଣ ଦାସ ଓ ମକରଧ୍ୱଜ ପଟେଲ। ଗୀତ ରଚନା କରିଥିଲେ ବାଳକୃଷ୍ଣ ଦାସ, ଧନପତି ମହାପାତ୍ର ଓ ମକରଧ୍ୱଜ ପଟେଲ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରମୋଦ କୁମାର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ଅକ୍ଷୟ କୁମାର ମହାନ୍ତି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ମାନେ ଥିଲେ ପ୍ରମୋଦ କୁମାର ପଣ୍ଡା, ପ୍ରିୟମ୍ବଦ ରାଉତ ଓ ଅମିତ କୁମାର ଦାସ। ଗୀତ ରଚନା କରିଥିଲେ ଅକ୍ଷୟ କୁମାର ମହାନ୍ତି, ବୃନ୍ଦାବନ ଜେନା ଓ ଦିଗପତି ପାଣ୍ଡେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଛପାକର ଏ ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଗୁଲଜାର, ସଙ୍ଗୀତ ଶଙ୍କର ଏହସାନ ଲୟ।

ଶୁଣନ୍ତୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଚିକେନ୍ କରି ଲ। କଣ୍ଠଶିଳ୍ପୀ ଗୀତ ରଚନା ଓ ସଙ୍ଗୀତ ଶେଖର ସେରେନ।

0: ଅମ୍ବାସୀର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଓୟୁଏଟି ଦ୍ୱାରା 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ ଉପଲବ୍ଧ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର ଥିଓରି ପାଠ ଓ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନକରି ଯଥାଶୀଘ୍ର ନିଜ ଅଞ୍ଚଳରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିଛନ୍ତି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, କଥାଚିତ୍ର ଧୁରନ୍ଧର ଦ ରିଭେଞ୍ଜ। କଣ୍ଠଦାନ କରିଛନ୍ତି ଏବଂ ଗୀତ ରଚନା କରିଛନ୍ତି ଜସ୍ମିନ୍ ସଣ୍ଡଲାସ ଓ ସତିନ୍ଦର ସର୍ତାଜ। ସଙ୍ଗୀତ ଶାଶ୍ୱତ ସଚଦେବ।

ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଜବରିଆ ଯୋଡ଼ି। କଣ୍ଠଦାନ କରିଛନ୍ତି ୟଶିର ଦେଶାଇ, ଗୀତିକାର ରଶ୍ମି ବିରାଖ, ସଙ୍ଗୀତ ତନିକ୍ସ ବାଗ୍ଚୀ।

0: ଅମ୍ବାସୀର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଓୟୁଏଟି ଦ୍ୱାରା 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ ଉପଲବ୍ଧ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର ଥିଓରୀ ପାଠ ଓ 3 ମାସର ପ୍ରାକ୍ଟିକାଲ୍ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନକରି ଯଥାଶୀଘ୍ର ନିଜ ଅଞ୍ଚଳରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କଥାଚିତ୍ର କେଦାରନାଥର ଏ ଗୀତ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅରିଜିତ ସିଂହ ଓ ନିକିତା ଗାନ୍ଧୀ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ଅମିତ ତ୍ରିବେଦୀ।

କଥାଚିତ୍ର କାରୱାଁର ଏହି ଗୀତ ଶୁଣନ୍ତୁ। କଣ୍ଠଧାନ କରିଛନ୍ତି ଅରିଜିତ ସିଂ, ଗୀତିକାର ଆକାଶ ଖୁରାନା, ସଙ୍ଗୀତ ଅନୁରାଗ ସାଇକିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ମଲଙ୍ଗ, କଣ୍ଠଦାନ କରିଛନ୍ତି ସଚିତ ଟଣ୍ଡନ, ଗୀତିକାର କୁନାଲ ବର୍ମା, ସଙ୍ଗୀତ ଦ ଫ୍ୟୁଜନ୍ ପ୍ରୋଜେକ୍ଟ।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ମନମାଜିଆର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଏମି ଭିର୍କ ଓ ଶାହିଦ ମାଲ୍ୟା, ଗୀତିକାର ଶେଲି, ସଙ୍ଗୀତ ଅମିତ ତ୍ରିବେଦୀ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ଆକାଶବାଣୀ ସମ୍ବଲପୁର। ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମୂଲ କରୁଛୁ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ପହିଲା ଶୁନମା ସିନେମା ଆକାଶେ କି ରଙ୍ଗ ଲାଗିଲାର ଏଇ ଗୀତ ଗାଇଛନ୍ ଉଦିତ ନାରାୟଣ ଆଉ ନିବେଦିତା। ଗୀତ ଲେଖିଛନ୍ ଅରୁଣ ମନ୍ତ୍ରୀ, ସଙ୍ଗୀତ ସଜେଇଛନ୍ ବିକାଶ ଦାସ।

ଏହି ଅଧିସୂନ୍ମା ସିନେମା ସଲାମ ସିନେମାର ଏହି ଗୀତ ଗାଇଛନ୍ ତପୁ ମିଶ୍ର ଆଉ ଉଦିତ ନାରାୟଣ। ଗୀତ ଲେଖିଛନ୍ ନିଜାମ, ସଙ୍ଗୀତ ସଜେଇଛନ୍ ଅଭିଜିତ ମଜୁମଦାର।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତକ୍ରମ ଥି ଯୋ ଜିତା ଓହି ସିକନ୍ଦର ସିନେମାର ଗୀତ ଗୀତ ରଚନା ମଜରୁହ ସୁଲତାନପୁରୀ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ଯତିନ ଲଲିତ କାର୍ଯ୍ୟକ୍ରମ ଥି ଏଚେନ୍ ସୁନୁନ୍ ଉଦିତ ନାରାୟଣ ଆଉର୍ ସାଧନା ସରଗମଙ୍କର କଣ୍ଠ ଥି ଗୀତ।

ସମ୍ବଲପୁରୀ ଶାଢ଼ୀ କଥା କେଡ଼େ ସୁନ୍ଦର ଆର୍ ସମ୍ବଲପୁରୀ ଶାଢ଼ୀ କଥା କେଡ଼େ ସୁନ୍ଦର।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କ ଲାଗି ଇନୁ ଗୋଟେ ବିଶେଷ ସୂଚନା, ଇନୁ ଶ୍ରୋତାମାନଙ୍କୁ ଜଣେଇ ଦେଉଛୁଁ ଯେ ଆଜ୍ ଶୁକ୍ରବାର ଆପଣମାନେ ଆମର କାର୍ଯ୍ୟକ୍ରମ ଦ୍ୱିପହରର 3 ବଜେ ନୁ ସଞ୍ଜର 5 ବଜେ ତକ୍ ଖାଲି FM ମହାନଦୀ 101 MHz ଆଉ ନ୍ୟୁଜ୍ ଅନ୍ AIR ଏପ୍ ଜରିଏ ଶୁଣିପାରବେ। ସାପ୍ତାହିକ ମରାମତି ଆଉ ରକ୍ଷଣାବେକ୍ଷଣ କାମ ଲାଗି ଇ ସମୟ ଭିତରେ ଆମର କାର୍ଯ୍ୟକ୍ରମ ମିଡିୟମ ୱେବ 317.5 MHz ସାଙ୍ଗେ 945 KHz ଯୋଗେ ଉପଲବ୍ଧ ନାଇଁ ହୁଏ। ସୂଚନା ଇନୁ ଶେଷ ହେଲା। ଏଥର କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍। କଣ୍ଠ ଦେଇଛନ୍ ଚିନ୍ତାମଣି ସାହୁ, ଗୀତ ରଚନା ଗଣେଶ ଟ୍ରମ୍ ସେଠ।

ଇନୋସେସଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଦାନ କଲେ ଦାଉଦ କୁଅଁର, ସୁନୀତି ବେହେରା, ଶ୍ରୀକାନ୍ତ ମୋହନ ବାରିକ ଆଉ ଚିନ୍ତାମଣି ସାହୁ, ଗୀତ ରଚନା କ୍ଷେତ୍ରମଣି ବିଭାର, ଗୋକୁଳ ଚନ୍ଦ୍ର ନାୟକ, ଆଦିତ୍ୟ ପ୍ରସାଦ ସାଏ, ରଜନୀ ଭୁଏ ଆଉ ଗଣେଶ ରାମ ସେଠ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ସମିଆ ଦିନ 11:30 ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଥି ଗୀତ ଶୁନମା ହେଲେ ଜାନମା ପହଲା ଆଜିର ଦିନର ଖାସିୟତ। ଆଜି ହେଉଛି ବିଶ୍ୱ ରେଡ଼କ୍ରସ ଦିବସ ଆଉ ରେଡ଼ କ୍ରିସେଣ୍ଟ ଦିବସ। ଫି ବଛର ମେ ମାସର 8 ଦିନ ଇ ଦିବସ ପାଳନ କରାଯାଏସି। ଇ ଦିବସ ବାବଦେ କାର୍ଯ୍ୟକ୍ରମ ଥି ଆଗ୍କେ କଥା ହେମା, ହେଲେ ପହଲା ଶୁନମା କାର୍ଯ୍ୟକ୍ରମ ଥି ତାଲ ସିନେମାନୁ ଅଲକା ୟାଗ୍ନିକ ଆଉ ଉଦିତ ନାରାୟଣଙ୍କର କଣ୍ଠ ଥି ଏ ଗୀତ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

ଏହା ବିଷୟରେ ଆଗକୁ କଥା ହେବା। ଏଥର ଶୁଣିବା କ୍ରିମିନାଲ କଥାଚିତ୍ରରୁ କୁମାର ସାନୁଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା MM କିରାୱାନୀ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଏଠି ଶ୍ରୋତାମାନଙ୍କ ପାଇଁ ଏକ ବିଶେଷ ସୂଚନା ଆପଣମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ତ ଶୁଣିଲେ ଏଥର ମାସୁମ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଭିଜିତ ଏବଂ ସାଧନା ସର୍ଗମ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ରାଜ ଆନନ୍ଦ।

ଏଇଠି ଶେଷ ହେଲା ଆଜିର ବାତାୟନ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଠି ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆଜି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେବ୍ 317.5 ମିଟର ତଥା 945 କିଲୋହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ତ ଶୁଣିଲେ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ଏଥର NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ସୁଶାନ୍ତ କୁମାର ପଣ୍ଡାଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ମୋହନ ସାହୁ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର।

ଶୁଣିଲେ ସୁଗମ ସଙ୍ଗୀତ କଣ୍ଠଦାନ କଲେ ସୁଶାନ୍ତ କୁମାର ପଣ୍ଡା ଏବଂ ସୁପ୍ରଭା କୁମାରୀ ପାଢ଼ୀ। ଗୀତ ରଚନା ମୋହନ ସାହୁ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର।

ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଗୃହିଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଘର ସଂସାର।

ନମସ୍କାର ଶ୍ରୋତା ଭଉଣୀ, ଆଜିର ତନ୍ମନ୍ଧନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ମଣିଷର ବିଚାର କରିବାର ଶକ୍ତି ତାକୁ ସମସ୍ତ ସଜୀବ ପ୍ରାଣୀଙ୍କଠାରୁ ଶ୍ରେଷ୍ଠ କରି ଗଢ଼ି ତୋଳିଛି। ତା'ର ବୃଦ୍ଧି କୌଶଳ ବଳରେ ସେ ଆଜି ଆଧୁନିକ ବୈଜ୍ଞାନିକ ଏଆଇ ଯୁଗରେ ପହଞ୍ଚି ପାରିଛି। ମାତ୍ର ଆଜି ବି ମଣିଷ ପରିବାର ଓ ସମାଜ ଉପରେ ନିର୍ଭରଶୀଳ। ସେ ଜନ୍ମରୁ ଅସହାୟ ଥାଏ, ନିଜକୁ ଏକାକୀ ଯତ୍ନ ନେବାରେ ଅକ୍ଷମ ଥାଏ। ଏ ସମୟରେ ମାତା ପିତା ପରିବାରର ଆବଶ୍ୟକତା ପଡ଼େ। ବଡ଼ ହେଲେ ଜୀବନସାଥୀର ଏବଂ ବୃଦ୍ଧ ସମୟରେ ସନ୍ତାନର ଯତ୍ନର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ସଂସାରରେ ସବୁ ମଣିଷ ଏପରି ସ୍ୱାଭାବିକ ଜୀବନଟିଏ ଜିଅନ୍ତି ନାହିଁ। କିଏ ଜନ୍ମରୁ ଅନାଥ ତ କିଏ ଜନ୍ମ ପରେ। ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଭଳି ପରିବେଶ ଏବଂ ବର୍ତ୍ତମାନ ସମସ୍ତଙ୍କଠୁ ଆଗରେ ରହିବାର ପ୍ରତିସ୍ପର୍ଦ୍ଧା, ଏମିତିରେ ମଣିଷ ବେଳେବେଳେ ରୁଗ୍ଣ, ଜୀର୍ଣ୍ଣଶୀର୍ଣ୍ଣ, ଅସହାୟ ଅବସ୍ଥାରେ ପହଞ୍ଚିଥାଏ। ଏପରି ସ୍ଥିତିରେ ମଣିଷକୁ ଯତ୍ନ, ସାହାଯ୍ୟ, ସହଯୋଗର ହାତଟିଏ ଦରକାର ପଡ଼ିଥାଏ। ଦୁଃଖୀ, ଗରିବ କିମ୍ବା ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ନିଃସ୍ୱାର୍ଥ ସାହାଯ୍ୟ କରିବା ପ୍ରକୃତ ପୂଜା ଅଟେ, ମଣିଷର ଏକ ମହାନ ଗୁଣ ଅଟେ। ଈଶ୍ୱର କେବଳ ମନ୍ଦିର ବା ସ୍ୱର୍ଗରେ ନାହାନ୍ତି, ସେ ପ୍ରତ୍ୟେକ ମଣିଷଙ୍କ ଭିତରେ ବାସ କରନ୍ତି। ତେଣୁକରି ତ କୁହାଯାଏ, ମାନବ ସେବା ହିଁ ଈଶ୍ୱର ସେବା ବା ମାଧବ ସେବା। ଭୋକିଲାକୁ ଖାଦ୍ୟ ଦେବା, ରୋଗୀଙ୍କ ସେବା କରିବା, ଡାକ୍ତରୀ ସହାୟତା କରିବା, ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷା ଦେବା, ବିପଦ ସମୟରେ ଆଶ୍ରୟ ଦେବା ବା ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସାହାଯ୍ୟ କରିବା, ପ୍ରତିଟି ଏହି ସେବାର ଉଦାହରଣ। ଏହି ଭାବନା ଆମକୁ ଦୟା, କରୁଣା ଏବଂ ସହାନୁଭୂତି ଶିଖାଏ। ଆସନ୍ତୁ ଆମେ ମଧ୍ୟ ଆମ ମଧ୍ୟରେ ଥିବା ଏହି ଭାବନାକୁ ଚିହ୍ନିବା, ସାହାଯ୍ୟ ଦରକାର କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ମାଧବ ସେବା କରିବାର ପୁଣ୍ୟ ଅର୍ଜନ କରିବା। ଏଥିସହିତ କାର୍ଯ୍ୟକ୍ରମରେ ଶୁଣିବା ଭଜନଟିଏ। କଣ୍ଠ ଦେଇଛନ୍ତି ଭୁବନେଶ୍ୱରୀ ମିଶ୍ର ଏବଂ ସାଥୀ ଜୟମା ମଙ୍ଗଳା କଥାଚିତ୍ରରୁ, ସଙ୍ଗୀତ ବାସୁଦେବ ରଥ।

ଭଜନଟିଏ ତ ଶୁଣିଲ ଶ୍ରୋତା ଭଉଣୀ। ବର୍ତ୍ତମାନ ଖରାଦିନ, ଗ୍ରୀଷ୍ମର ପ୍ରଚଣ୍ଡ ଖରା ଓ ଅଧିକ ତାପମାତ୍ରା ଶରୀରରୁ ଜଳୀୟ ଅଂଶକୁ ଶୋଷଣ କରୁଛି, ଫଳରେ ଅଂଶୁଘାତର ଶିକାର ହୋଇଥାଉ ଆମେ, ଆମକୁ ଦୁର୍ବଳ ଲାଗେ। ଏମିତି ଅବସ୍ଥାରେ ଡାକ୍ତରୀ ଚିକିତ୍ସା ଶୀଘ୍ର ନ ମିଳିଲେ ଜୀବନ ପ୍ରତି ମଧ୍ୟ ଭୟ ରହିଛି। ପୁଣି ଜନ୍ମିତ ଶିଶୁ ଓ ଛୋଟ ପିଲାମାନଙ୍କୁ ଏ ସମୟରେ ଅଧିକ ଯତ୍ନର ଆବଶ୍ୟକତା ରହିଥାଏ। ଅଧିକ ତାତିରେ ତାଙ୍କ ଶରୀରରେ ନାଲି ପଡ଼ିଯିବା, ଘିମିରି ବାହାରିବା, ଜଳୀୟ ଅଂଶର ଅଭାବ ହେବା, ଏମିତି ଅନେକ। ତେଣୁକରି ଏ ବିଷୟରେ ଆପଣମାନଙ୍କୁ ଅଧିକ ସଚେତନ କରିବା ପାଇଁ ଆଜି

0: ମାନଙ୍କ ପାଇଁ ରଖିଛୁ। ଶିଶୁମାନଙ୍କ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାର ପ୍ରତିକାର ବିଷୟରେ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା ଡାକ୍ତର ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କ ସହିତ। ତାଙ୍କୁ ସାକ୍ଷାତ କରିଛନ୍ତି ପ୍ରତିଭାରାଣୀ ପଣ୍ଡା।
1: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଖରାଦିନରେ ଶିଶୁମାନଙ୍କର ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ତା'ର ପ୍ରତିକାର ସମ୍ପର୍କରେ। ଆଉ ଏ ସମ୍ପର୍କରେ ଆମମାନଙ୍କୁ କହିବାକୁ ଆସିଛନ୍ତି ଡାକ୍ତର ପ୍ରକାଶ ଚନ୍ଦ୍ର ପଣ୍ଡା। ନମସ୍କାର ଡାକ୍ତର ବାବୁ।
2: ନମସ୍କାର ମ୍ୟାଡ଼ାମ।
1: ଏବେ ତ ଖରାଦିନ ଆସିଗଲା ଆଉ ତାପମାତ୍ରା ବି ସେହି ପରିମାଣରେ ବଢ଼ିବାକୁ ଲାଗିଛି। ଆଉ ସାଧାରଣତଃ ଏ ସମୟରେ ସମସ୍ତେ କଲବଲ ହୁଅନ୍ତି ଖରାର ତାତି ଯୋଗୁଁ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସମସ୍ତଙ୍କର ଦେଖାଯାଇଥାଏ। ତେବେ ଆଜି ଆମେ ଆଲୋଚନା କରିବା ଶିଶୁମାନଙ୍କର ଏ ସମୟରେ କି କି ସବୁ ଅସୁବିଧା ଦେଖାଯାଇଥାଏ। ସାଧାରଣତଃ ପ୍ରଚଣ୍ଡ ଖରାରେ ସମସ୍ତଙ୍କ ତ ଶୋଷ ପ୍ରବଳ ଭାବରେ ହୁଏ ଆଉ ଏହି ପରିସ୍ଥିତିରେ ଜନ୍ମିତ ଶିଶୁଙ୍କୁ ଯେଉଁମାନେ କି ମା' କ୍ଷୀର ଖାଉଥାନ୍ତି ଅଳ୍ପ ଅଳ୍ପ ଫୁଟା ପାଣି ସେମାନଙ୍କୁ ଦିଆଯିବାର ଆବଶ୍ୟକତା ରହିଛି କି?
2: ଏହା ସମସ୍ତଙ୍କର ଗୋଟେ ଭ୍ରାନ୍ତ ଧାରଣା ଯେ ଖରା ହେଲେ ଆମର ପାଣିର ଆବଶ୍ୟକତା ବଢ଼ିଯାଏ ଏବଂ ଆମକୁ ଶୋଷ ବେଶୀ ଲାଗେ। କିନ୍ତୁ ଅନ୍ୟ ଏକ ନିୟମ ରହିଛି ଯେ ଛୁଆର ଆବଶ୍ୟକତା ଜନ୍ମଠାରୁ 6 ମାସ ପର୍ଯ୍ୟନ୍ତ ଯାହା ଯାହା ଥାଏ ଖାଦ୍ୟ ଦୃଷ୍ଟିରୁ କିମ୍ବା ପାନୀୟ ଦୃଷ୍ଟିରୁ ସେ ସବୁଟା ପୂରଣ କରିବା ପାଇଁ ମା' କ୍ଷୀର ଯଥେଷ୍ଟ। ଆଉ ମଧ୍ୟ 6 ମାସ ପୂର୍ବରୁ ଯଦି ଆମେ ମା' କ୍ଷୀର ବ୍ୟତୀତ ଅନ୍ୟ କିଛି ବାହାର ଖାଦ୍ୟ ଦେବା, ଖାଦ୍ୟ ତ ଦୂର କଥା, ପାଣି ବୁନ୍ଦେ ବି ଯଦି ବାହାରୁ ଦିଆଯାଏ ତାହେଲେ ସେଇଟା ଛୁଆର ଲାଭ ନ କରିକି କ୍ଷତି କରିବାର ସମ୍ଭାବନା ରହିଛି। ତେଣୁ ଖରାଦିନରେ ଯଦି ଛୁଆର ପାନୀୟ ବା ପାଣି ଅଂଶ ଅଧିକା ଦରକାର ପଡ଼େ ତାହେଲେ ସେ ଶୀଘ୍ର ଶୀଘ୍ର ମା' କ୍ଷୀର ପିଇବ ଏବଂ ତା'ର ଦରକାର ହେଉଥିବା ଆବଶ୍ୟକତା ମେଣ୍ଟାଇ ପାରିବ। ତେଣୁ ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଯେତେ ଖରା ହେଉ କିମ୍ବା ଯେତେ ଗରମ ହେଉ ଛୁଆକୁ ଖାଲି ମା' କ୍ଷୀର ଦେଲେ ସେ ତା'ର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ। ଏଣୁ ବାହାର ପାଣି ଫୁଟା ହେଉ କିମ୍ବା ଅଫୁଟା ହେଉ ବିଲକୁଲ ଦେବା ଆବଶ୍ୟକତା ନାହିଁ।
1: ତେବେ ଏ ଯେଉଁ ଖରାଦିନରେ ଆମେ ସାଧାରଣତଃ ଖରାରୁ ରକ୍ଷା ପାଇବା ପାଇଁ କୁଲର୍ର ବ୍ୟବହାର କରିଥାଉ ବା ଏସିର ବ୍ୟବହାର କରିଥାଉ, ଛୋଟ ଛୁଆମାନଙ୍କ ପାଇଁ ଏସବୁ କିଛି କ୍ଷତିକାରକ କି?
2: ମୂଳ କଥା ହେଲା ଅଧିକା ଗରମ କିମ୍ବା ଅଧିକା ଥଣ୍ଡା ଉଭୟଟା ସହ୍ୟ କରିବାର ଶକ୍ତି ବଡ଼ମାନଙ୍କର ବେଶୀ ଏବଂ ଯୁବକ ଯୁବତୀମାନଙ୍କର ବେଶୀ। ଯଦି ବୁଢ଼ାବୁଢ଼ୀ କଥା ଚିନ୍ତା କରିବା ସେମାନେ ବି ଅଧିକ ଏକ୍ସଟ୍ରିମ୍ ସିଚୁଏସନ୍ ସହିପାରିବେନି, ଅଧିକା ଗରମ ସହିପାରିବେନି, ଅଧିକା ଶୀତ ଦିନରେ ବି ସେମାନେ ଶୀଘ୍ର ତାଙ୍କ ଦେହ ଖରାପ ହୁଏ। ସେହିଭଳିଆ ଛୋଟ ଛୁଆମାନେ ବି ତାଙ୍କର ଅଧିକା ଗରମ କିମ୍ବା ଅଧିକା ଶୀତ ବା ଥଣ୍ଡା ସହିବାର କ୍ଷମତା ବହୁତ କମ୍। ସେହି ଦୃଷ୍ଟିରୁ ଯଦି ଆମକୁ ବଡ଼ ଲୋକଙ୍କୁ ଖରାରୁ ରକ୍ଷା କରିବା ପାଇଁ କୁଲର୍, ଏସି ଆଉ ଅନ୍ୟାନ୍ୟ ଥଣ୍ଡା ଜାଗା ଦରକାର ତାହେଲେ ଛୁଆମାନଙ୍କୁ ତ ଆହୁରି ଅଧିକା ସୁବିଧା ଜାଗା ଦରକାର। ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ କହିଲେ ସେହି ତାପମାତ୍ରାରେ ଛୁଆଟି ପାଇଁ ଭଲ ଯେଉଁଟାକି 25-30 ଡିଗ୍ରୀ ମଧ୍ୟରେ ରୁମ୍ର ତାପମାତ୍ରା ହେଇଥିବା କଥା। ଏବେ ଖରାଦିନରେ ଆମର ବାହାର ତାପମାତ୍ରା ପ୍ରାୟ 40-42 ଡିଗ୍ରୀ ହେଲାଣି ଆଜିଠୁ। ଏବଂ ଏହି ପରିସ୍ଥିତିରେ ଏବେ ଦ୍ୱିପହରେ ଦିନରେ ଘର ଭିତରେ ତାପମାତ୍ରା 35 ଡିଗ୍ରୀ ଖଣ୍ଡେ ହେଉଥିବ। ତେଣୁ ଛୁଆର ଆବଶ୍ୟକତା ଠାରୁ ଯାହା ଯଥେଷ୍ଟ ଅଧିକ ଗରମ ହୋଇଯାଉଛି। ତେଣୁ ସେହି ପରିସ୍ଥିତିରୁ ଆମେ ଛୁଆକୁ ଘରର ଯେଉଁଟା ଥଣ୍ଡା ଘର ଯେଉଁଟାକି ଆମେ ଡବା ଘର କହୁ ଗାଁମାନଙ୍କରେ ସେଠି ରଖିବା କଥା। 2 ମହଲା ଘର ହେଇଥିଲେ ତଳମହଲାରେ ରଖିବା ଦରକାର। ଆଉ ଖଟ ଉପରେ ଗଦି ନ ପକାଇକିରି ତଳେ ମସିଣା ପକାଇକିରି ଛୁଆକୁ ଶୋଇବା ଦରକାର। ଛୁଆକୁ ଅଯଥା 3-4ଟା ନ ଘୋଡ଼େଇକିରି କମ୍ବଳ କିମ୍ବା ଚାଦର ନ ଘୋଡ଼େଇକିରି ପତଳା ଚାଦର ଘୋଡ଼ିବା କଥା। ପଙ୍ଖା ଯଥେଷ୍ଟ ମାତ୍ରାରେ ଚାଲୁ ରଖିବା ଦରକାର। ଯଦି କୁଲର୍ ଦରକାର କୁଲର୍ ବି ବୋଧେ ଚାଲୁଥିଲେ ଭଲ। ଆଉ ଆମେ ଯେଉଁ ଶିଶୁଟି ବେମାର ବି ପଡ଼ିଥାଏ ଆମର ହସ୍ପିଟାଲରେ ରଖୁ ସେଠି ବି ଏସିର ବ୍ୟବସ୍ଥା କରାଯାଇଥାଏ ଯେଉଁଟାକି ବର୍ଷସାରା 27-30 ଡିଗ୍ରୀ ଟେମ୍ପରେଚର୍ରେ ସେଇଟା ଚାଲିଥାଏ। ତେଣୁ ଏସିକୁ ଯଦି ଆପଣ 27-30 ଡିଗ୍ରୀ ସେଟ୍ କରି ରଖିଲେ ତାହେଲେ 24 ଘଣ୍ଟା ବି ଆପଣ ଏସି ଚାଲିଲେ ଅସୁବିଧା ନାହିଁ।
1: ତେବେ ଛୋଟ ଶିଶୁମାନଙ୍କୁ ସାଧାରଣତଃ ଖରାଦିନରେ ଆମେ ତ ବଡ଼ମାନେ ଖରାଦିନରୁ ରଖିବା ପାଇଁ 2-4 ଥର ବି ସ୍ନାନ କରୁ, ଶିଶୁମାନଙ୍କୁ କେତେଥର ସ୍ନାନ କରାଇବା ଆବଶ୍ୟକ?
2: ସେଇଟା ବି ପରିସ୍ଥିତି ବା ବାହ୍ୟ ତାପମାତ୍ରା ଉପରେ ନିର୍ଭରଶୀଳ। ଶୀତ ଦିନ ପରିବେଶ ଥଣ୍ଡା ଥାଏ ତେଣୁ ଜଣେ ଦିନେ ନାହିଁ, 2 ଦିନ ନାହିଁ, 3 ଦିନ ନ ଗାଧିଲେ ବି କିଛି ଯାଏ ଆସେ ନାହିଁ। କିନ୍ତୁ ଖରାଦିନ ଆମକୁ ଯେମିତି ଗରମ ହୁଏ ଛୁଆକୁ ମଧ୍ୟ ସେହିଭଳିଆ ଗରମ ହୁଏ। ତେଣୁ ଆପଣ ଯଦି 24 ଘଣ୍ଟା ଗୋଟେ ଛୁଆକୁ ଏସି ଭିତରେ ରଖୁଛନ୍ତି ତାହେଲେ ଗାଧୋଇବାର ସମସ୍ୟାଟା ଏତେ ବଡ଼ ସମସ୍ୟା ନୁହଁ। କିନ୍ତୁ ଆମର ଭାରତ ଭଳି ଗୋଟେ ଦେଶରେ ଯେଉଁଠିକି ସମସ୍ତଙ୍କ ଘରେ ଏସି ବା କୁଲର୍ ଆଶା କରିବାଟା ବୃଥା, ସେହି ପରିସ୍ଥିତିରେ ଗାଁ ଗଣ୍ଡାରେ ବିଶେଷତଃ ଛୁଆରକୁ ଥଣ୍ଡା ରଖିବାର ଏକମାତ୍ର ଉପାୟ ହେଲା ଖୋଲା ଜାଗାରେ ରଖନ୍ତୁ, ଛାଇରେ ରଖନ୍ତୁ, ଘରର ଥଣ୍ଡା ଅନୁସାରେ ରଖନ୍ତୁ ଏବଂ 3-4 ଥର ଗଧେଇଲେ ବି କିଛି ଅସୁବିଧା ନାହିଁ। ଆଉ ଛୁଆକୁ ସାଧାରଣ ତାପମାତ୍ରାର ବା ସାଧାରଣ ପାଣିରେ ଗଧେଇଲେ ଭଲ। ଆଉ ଯଦି ଗଧେଇ ପାରୁନାହାନ୍ତି ତାହେଲେ ଅଳ୍ପ ଅଳ୍ପ ବ୍ୟବଧାନରେ ଯଦି ପ୍ରଚଣ୍ଡ ଗରମ ହେଉଛି କିମ୍ବା ଆପଣ ଆଜବେଷ୍ଟସ୍ ଘରେ ରହୁଛନ୍ତି କିମ୍ବା ଆପଣ ଝୁମ୍ପୁଡ଼ି ଘରେ ରହୁଛନ୍ତି, ରାସ୍ତା କଡ଼େ ରହୁଛନ୍ତି, ଖରା ଜାଗାରେ ରହୁଛନ୍ତି ତାହେଲେ ଆପଣଙ୍କ ପାଖରେ ଏକମାତ୍ର ସାଧନ ହେଲା ଓଦା କନାରେ ଛୁଆର ଦେହକୁ ବାରମ୍ବାର 1-2 ଘଣ୍ଟାରେ ତାରା ଦୀପର ପୋଛିବାକୁ ପଡ଼ିବ, କାହିଁକି ଗରମ ଅଧିକା କ୍ଷତିକାରକ।
1: ତେବେ ଏଠି ତ ଛୋଟ ଶିଶୁମାନଙ୍କ କଥା କହିଲେ, ଯେଉଁମାନେ ସ୍କୁଲ ଯାଉଛନ୍ତି ଛୋଟ ଛୋଟ ପିଲାମାନେ ଖରାଦିନରେ ସେମାନଙ୍କ ପ୍ରତି ଆମେ କି କି ସତର୍କତା ଅବଲମ୍ବନ କରିବା?
2: ଆଉ ଏଇ ସମସ୍ୟାଟା ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି, ସେଥିପାଇଁ ସରକାରୀ ସ୍ତରରେ ମଧ୍ୟ ସକାଳ ସ୍କୁଲ ଘୋଷଣା କରାଯାଉଛି ପ୍ରାୟ ପ୍ରି ଲିଗ୍ରୁ, ଯେଉଁଟାକି ବହୁତ ଭଲ କଥା। ଆଉ ତା ସତ୍ତ୍ୱେ ବି ଛୁଆମାନେ ସ୍କୁଲରୁ ଫେରୁ ଫେରୁ ପ୍ରାୟ 10:30 ଛୁଟି ହେଉଛି, ଆଉ ସେମାନେ 5-6 କିଲୋମିଟର ଟେମ୍ପୁରେ କିମ୍ବା ଗାଡ଼ିରେ ଆସୁ ଆସୁ ଘରେ ପହଞ୍ଚୁ ପହଞ୍ଚୁ କେତେବେଳେ 12 କେତେବେଳେ 1 ବି ହୋଇଯାଉଛି, ଦୂର ଜାଗା ହୋଇଥିଲେ। ତ ସେହି ପରିସ୍ଥିତିରେ ଖରାରୁ ରକ୍ଷା କରିବା ପାଇଁ ସେମାନଙ୍କୁ ଯଥେଷ୍ଟ ସାବଧାନତା ଦରକାର। ଉଦାହରଣ ସ୍ୱରୂପ ତାଙ୍କର ସ୍କୁଲ ଡ୍ରେସ୍ ଯେଉଁଟା ଅଛି, ସ୍କୁଲ ଡ୍ରେସ୍ ଆପଣ କଟନ୍ ବା ସୂତା ଲୁଗା କରିଲେ ଭଲ, ସିନ୍ଥେଟିକ୍ ନ ହୋଇକରି। 2 ଜିନିଷ, ଆପଣ ଛୁଆକୁ ପାଣି ବୋଟଲରେ ଆପଣ ଯଦି ଗୋଟେ ବୋଟଲ କିମ୍ବା ଅଧା ବୋଟଲ ଛୋଟ ବୋଟଲ ନେଉଥାଏ, ତାକୁ ପାଣି ବୋଟଲ ଟିକେ ବଡ଼ କରିବା ଦରକାର, ନହେଲେ 2 ବୋଟଲ ପାଣି ଦିଅନ୍ତୁ। ଆଉ ଛୁଆକୁ କହନ୍ତୁ ସେ ପାଣି ପିଇବ, ବହୁତ ଛୁଆ ପାଣି ବୋଟଲ ଫେରି ଆଣନ୍ତି। ତାପରେ ସ୍କୁଲର ପରିବେଶ ବି ଧ୍ୟାନ ଦେବାକୁ ପଡ଼ିବ, ବହୁତ ସ୍କୁଲରେ ପଙ୍ଖା ନାହିଁ, ବିଶେଷତଃ ସରକାରୀ ସ୍କୁଲମାନଙ୍କରେ। ବହୁତ ସ୍କୁଲରେ ସାଇଡ଼ରେ ଯଦି ଗଛ ଥିବ ତାହେଲେ ଗଛ ଟିକେ ଛାଇ ମିଳେ। ଆଉ ମଧ୍ୟ ଖେଳ ଛୁଟି ଟାଇମ୍ରେ କିମ୍ବା ସ୍କୁଲ ପିରିୟଡ଼ ନଥିଲା ଟାଇମ୍ରେ ଛୁଆମାନଙ୍କୁ ବାହାରେ ଖରାରେ ଯାଇକରି ଡ୍ରିଲ୍ କିମ୍ବା ଖେଳ କସରତ କିମ୍ବା କୋର୍ସ ନ କରାଇଲେ ଭଲ। ପୁଣି ପାଣିର ବ୍ୟବସ୍ଥା ମଧ୍ୟ ସ୍କୁଲରେ ହେବା ଦରକାର, ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଉ କିମ୍ବା ଅନ୍ୟମାନଙ୍କ ତରଫରୁ ହେଉ, ସ୍କୁଲରେ ଆପଣ ଖାଲି ମାଠିଆରେ ଭଲ ପିଇବା ପାଣି ଆଣିକରି ରଖିବା ଦରକାର, ଯେଉଁଠିକି ଛୁଆ ଯେତେବେଳେ ଚାହିଁବ ପିଇପାରିବ। ଆଉ ମଧ୍ୟ ଅଧିକା ଖରା ହେଲେ କିମ୍ବା ଖରାର ଅଂଶୁଘାତ ଭଳିଆ ସମସ୍ୟା ହେଲେ କ'ଣ କରାଯିବ, ଏ ଦିଗରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ସାଧାରଣ ଜ୍ଞାନ ରହିବା ଆବଶ୍ୟକ,
1: ସଚେତନ କରିବା ଆବଶ୍ୟକ। ଆଉ ଗୋଟେ କଥା, ସାଧାରଣତଃ ଆମର ଖରାଦିନରେ ଉଠେ ଚର୍ମ ରୋଗ, ଯେଉଁଟା ଘିମିରି ଆମେ ଯାହାକୁ କହୁଛୁ ସ୍ଥାନୀୟ ଭାଷାରେ, ସେଇଟା ପ୍ରାୟ ସମସ୍ତଙ୍କୁ ଦେଖାଦିଏ। ତେବେ ଛୋଟ ଛୁଆମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ କି କି ଆମେ ଉପାୟ ଅବଲମ୍ବନ କରିବା?
2: ଯେଉଁଠି ଗରମ ନାହିଁ ସେଠି ଘିମିରି ନାହିଁ, ତେଣୁ ଆପଣ ଯଦି ଗରମରେ ରହୁଛନ୍ତି ତାହେଲେ ଘିମିରି ହେବାଟା ସ୍ୱାଭାବିକ। ଗରମ ହେଲେ ଆମର ଦେହରୁ ଅନର୍ଗଳ ଝାଳ ବାହାରେ, ଆଉ ଝାଳ ବାହାରିକରି ଆପଣ ଝାଳର ଗ୍ରନ୍ଥି ଗୁଡ଼ାକ ତା ରାସ୍ତା ବନ୍ଦ ହୋଇଯାଏ ମଇଳାରେ, ଏବଂ ତାପରେ ସେଠି କିଛି ଜମା ହେଇଯାଇକରି ତାକୁ ଘିମିରି ଆକାର ଧାରଣ କରେ। ତେଣୁ ଘିମିରି ହେଲା ଅଧିକା ଗରମରେ ରହୁଛନ୍ତି ବୋଲି ସେଇଟା ଅନ୍ୟ ରକମର ଏକ ପ୍ରମାଣ କହିଲେ ଚଳିବ। ତେଣୁ ଆମେ ପୂର୍ବରୁ ଯେଉଁ ଆଲୋଚନା କଲେ ଯେ କ'ଣ କ'ଣ ବ୍ୟବସ୍ଥା ଗ୍ରହଣ କଲେ ସତର୍କତା ଅବଲମ୍ବନ କରେ, ଛୁଆକୁ ଥଣ୍ଡା ଜାଗାରେ ରଖିବା କିମ୍ବା 3-4 ଥର ଓଦାକନାରେ ପୋଛିବା, ମୋଟା କମ୍ବଳ କିମ୍ବା ଚଦର ଗୋଡ଼େଇବା ନାହିଁ, ଆଉ ପଙ୍ଖା କୁଲର ଏସବୁ ବ୍ୟବହାର କରିବା, ଏସବୁ ସାଧାରଣ ସତର୍କତା ଅବଲମ୍ବନ କଲେ ଆପଣ ଗରମରୁ ଟିକେ ରକ୍ଷା ପାଇଲେ ଘିମିରି ଆପେ ଆପେ କମିଯିବ।
1: ଯେଉଁ ସ୍କୁଲ ଯାଉଛନ୍ତି ଛୋଟ ପିଲାମାନେ, ସେମାନେ ତ ଖରାରେ ପ୍ରତ୍ୟକ୍ଷ ତାଙ୍କର ସମ୍ପର୍କରେ ଆସୁଛନ୍ତି, ସେହି ସମୟରେ ବି କେତେ ସାଧାରଣତଃ ଚର୍ମରୋଗ ଦେଖାଦେଇପାରେ, ସେମାନଙ୍କ ପାଇଁ ଆମେ କ'ଣ କରିବା?
2: ଅନ୍ୟ ଏକ ସମସ୍ୟା ହେଲା ଛୁଆମାନେ ତ କେବେ ବି ସଫାସୁତୁରା ଘର ଭିତରେ ବସିବା ଲୋକ ନୁହନ୍ତି, ସେମାନେ ବାହାରେ ଖେଳିବେ ବୁଲିବେ, ମଇଳା ଧୂଳି ମଳି ଏହା ସାଙ୍ଗରେ ତାଙ୍କର ଚିରନ୍ତନ ସମ୍ପର୍କ। ତ ସେହି ପରିସ୍ଥିତିରେ ତାଙ୍କର ଅନ୍ୟ ମୁଖ୍ୟତଃ ଘା ଦା ବାହାରିଥାଏ ଚମଡ଼ାରେ, ତ ସେଥିପାଇଁ ମୁଖ୍ୟ ପ୍ରାଥମିକ ସତର୍କତା ହେଲା ଛୁଆକୁ 2-3 ଥର ଗଧେଇବେ, ସଫା ସୁତୁରାଟା ମୁଖ୍ୟ କାରଣ। ଆଉ ଖେଳି ବୁଲିକିରି ବାହାରୁ ଆସୁ ସ୍କୁଲରୁ ଆସୁ ତାକୁ ଗାଧୋଇବା ପାଇଁ ଆପଣ ଏନକରେଜ୍ କରିବେ, ଆଉ ହାତ ଗୋଡ଼ ଭଲ କରି ଧୋଇବେ, ଝାଳ ବେଶୀ ବାହାରିଲେ ମଇଳା ବେଶୀ ହେବ ଦେହରେ, ସେଥିପାଇଁ ଓଦା କନା ପୋଛିବେ କିମ୍ବା 3-4 ଥର ଗାଧୋଇଲେ ଆପଣ ସେ ସମସ୍ୟାରୁ ରକ୍ଷା ମିଳିପାରିବ।
1: ଆଉ କି କି ସବୁ ଚର୍ମ ରୋଗ ଦେଖାଯିବାର ସମ୍ଭାବନା ରହିଛି?
2: ଆଉ ମୁଖ୍ୟତଃ ଚର୍ମରୋଗ ମାନେ ସେଇ ସିଜନରେ ଆମର ଇନଫେକ୍ସସ୍ ଡିଜିଜ୍ ବା ଭୂତାଣୁଜନିତ ରୋଗ, ମିଳିମିଳା ହାଡ଼ପୁଟି, ଏହା ମଧ୍ୟ ଏଇଟା ସିଜନ କହିଲେ ଚଳେ। ଏବେ ପ୍ରବଳ ଭାବରେ ମିଳିମିଳା ଦେଖାଦେଉଛି, ହାଡ଼ଫୁଟର ଏଇଟା ହେଲା ସିଜନ। ତ ଏଥିପାଇଁ ମିଳିମିଳା ବିଷୟରେ କହିବାକୁ ଗଲେ ମିଳିମିଳାରୁ ରକ୍ଷା ପାଇବା ପାଇଁ ଆମକୁ ଟୀକା ଦିଆଯାଉଛି ଛୁଆମାନଙ୍କୁ, 9 ମାସ ସମୟରେ ପ୍ରତିଷେଧକ ଟୀକା ଦିଆଯାଏ। ଏବେ ପୁଣି 1.5 ବର୍ଷରେ ଆଉ ଗୋଟେ 2 ମିଳିମିଳା ଟୀକା ଦିଆଯାଉଛି, ଯେଉଁ ଛୁଆମାନେ ସେଇଟା ନେଇଛନ୍ତି ମିଳିମିଳା ରୋଗ ହେବାର ସମ୍ଭାବନା ବହୁତ କମ୍ ହୋଇଯାଏ। ଆଉ ହାଡ଼ପୁଟି ବିଷୟରେ ହାଡ଼ପୁଟିର ମଧ୍ୟ ଟୀକା ମିଳୁଛି, କିନ୍ତୁ ସେଇଟା ଟିକେ ଦାମିକା ଟୀକା ଆଉ ସରକାରୀ ସ୍ତରରେ ମିଳେନି, ତେଣୁ ଆପଣ ହାଡ଼ପୁଟି ହେଇଥିବା ଜାଗାକୁ ଆଭଏଡ଼ କଲେ ହାଡ଼ପୁଟି ନେବାର ସମ୍ଭାବନା କମ୍। ଆଉ ଯେଉଁ ଛୁଆକୁ ହାଡ଼ପୁଟି ବୋଲି ଆପଣ ଜାଣିପାରିଲେ ତାକୁ ମିନିମମ୍ 2-3 ହପ୍ତାହ ପର୍ଯ୍ୟନ୍ତ ସ୍କୁଲ ନ ପଠାଇଲେ ଭଲ, କାହିଁକି ସଂକ୍ରାମକ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।
1: ଖରାଦିନରେ ତ ଆମେ ସମସ୍ତେ ପ୍ରାୟ ଥଣ୍ଡା ଖୋଜୁ, ଥଣ୍ଡା ପାଣି ବି ଖୋଜୁ, ବିଶେଷ କରି ଛୋଟ ପିଲାମାନେ ବି ଏହି ସମୟରେ ଥଣ୍ଡା ପାନୀୟ ପ୍ରତି ବେଶୀ ଆଗ୍ରହ ପ୍ରକାଶ କରିଥାନ୍ତି, ତେବେ ଥଣ୍ଡା ପାନୀୟ ନେବା କେତେ ଦୂର ଗ୍ରହଣୀୟ?
2: ଥଣ୍ଡା ପାନୀୟ କହିଲେ ସବୁଠୁ ଶ୍ରେଷ୍ଠ ପାନୀୟ ହେଲା ବିଶୁଦ୍ଧ ପାନୀୟ ଜଳ, ତେଣୁ ଖରାଦିନ ବି ହେଉ କି ଶୀତଦିନ ହେଉ ଆମେ ପିଉଥିବା ପାଣିଟା ଶୁଦ୍ଧ ହେବା ଦରକାର। ତ ଅନ୍ୟ ଦିନ ଭଳିଆ ସେଇ ସମାନ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆପଣଙ୍କ ଯଦି ନଳକୂପ ଅଛି, ନଳକୂପର ପାଣି ସାଧାରଣତଃ ବିଶୁଦ୍ଧ ବୋଲି ଧରାଯାଏ, ଆଉ ଯଦି ଆପଣଙ୍କ କୂଅ ପାଣି ଅଛି କିମ୍ବା ଆପଣ PHD ସପ୍ଲାଏ ପାଣି ଅଛି, ତାକୁ ଆପଣ ଭଲ କରି 20 ଫୁଟେଇଲେ ଆଉ ତାକୁ ଆପଣ ରଖିକରି ଆପଣ ଦିନସାରା ପିଇଲେ ଭଲ କଥା। ପୁଣି ଆଜିକାଲି ଯୁଗରେ ବିଭିନ୍ନ ଏକ୍ୱାଗାର୍ଡ଼ ହେଲା କିମ୍ବା ଅନ୍ୟ ଫିଲ୍ଟର ହେଲା, ସେଥିରେ ବି ପାଣି ଆପଣ ସଂଗ୍ରହ କରିକି ବ୍ୟବହାର କରିପାରିବେ, କିନ୍ତୁ ମୁଖ୍ୟ କାରଣ ହେଲା ଆପଣ ବାଟରେ ଘାଟରେ ଯେଉଁଠି ହୋଟେଲରେ ଦୋକାନରେ ଯେଉଁଠି ପାରିଲେ ଶୋଷ କଲା ସେଠି ପାଣି ପିଇଦେଲେ, ସେଇଟା ଏତେ ନିର୍ଭରଯୋଗ୍ୟ ନୁହଁ, ଉଚିତ ନୁହଁ।
1: ଆଉ ଗୋଟେ କଥା, ଏଠି ବିଶେଷ କରି ଖରାଦିନରେ ଆମେ ଆଇସ୍କ୍ରିମ୍ କୁଲ୍ଫି ଇତ୍ୟାଦି ସମସ୍ତେ ଖାଇବାକୁ ଚାହିଁଥାନ୍ତି, ଏଇ ଶିଶୁମାନଙ୍କୁ ଏସବୁ ଦେବାରେ କିଛି ବିପଦ ରହିଛି କି?
2: ଆଇସ୍କ୍ରିମ୍ ଛୋଟ ବଡ଼ ସମସ୍ତଙ୍କର ପ୍ରିୟ, କିନ୍ତୁ ଆଇସ୍କ୍ରିମ୍ର କ୍ୱାଲିଟି ଉପରେ ଆମେ ନିର୍ଭର କରୁଛି ସେଇଟା କେତେ ଦୂର ନିରାପଦ। ବଜାରରେ ଆମର ସାଇକେଲରେ ବୁଲା ବିକାଳି ମଧ୍ୟ ଆଇସ୍କ୍ରିମ୍ ବିକନ୍ତି, କୁଲ୍ଫି ବିକନ୍ତି, ରଙ୍ଗ ବେରଙ୍ଗର ବରଫ ମଧ୍ୟ ବିକ୍ରି ହୁଏ, ଯେଉଁଟାକି ଗାଁ ଦାଣ୍ଡରେ ସବୁବେଳେ ଖରା ହେଲା ମାତ୍ରକେ ଦେଖିବାକୁ ମିଳେ 2-3 ମାସ ପାଇଁ। କିନ୍ତୁ ସେଇଟା କେଉଁ ଫ୍ୟାକ୍ଟ୍ରିରେ ତିଆରି ହୁଏ? ଫରି କିମ୍ବା କେନାଲ କିମ୍ବା କୂଅର ପାଣିକୁ ନେଇକିରି ଆପଣ ଖାଲି ମେସିନ୍ରେ ରଖିକିରି ସେଥିରେ ଟିକେ ଚିନି ଟିକେ ଆଉ ଟିକେ ରଙ୍ଗ ଟିକେ ମିଶେଇକିରି ଆପଣ ଆଇସ୍କ୍ରିମ୍ ତିଆରି ହେଉଛି। ତେଣୁ ବିନା ସାର୍ଟିଫାଏଡ୍ ବ୍ରାଣ୍ଡେଡ୍ ଆଇସ୍କ୍ରିମ୍ରୁ ନ ଖାଇକିରି ଆପଣ ସେ ଆଇସ୍କ୍ରିମ୍ ଖାଇଲେ କିମ୍ବା କୁଲ୍ଫି ଖାଇଲେ କିମ୍ବା ଚୁସ୍କି ଖାଇଲେ ତ ସେଇଟା କେବେ ବି ଆମେ ଉପଦେଶ ଦେଇପାରିବୁନି, ସେଇଟା ଅତ୍ୟନ୍ତ ବିପଜ୍ଜନକ କହିଲେ ଚଳେ। ଆଉ ସେଥିପାଇଁ ମାଧ୍ୟମରେ ମଧ୍ୟ ଆମର ବିଭିନ୍ନ ଜଳବାୟୁ ରୋଗ ହୋଇପାରେ। ତେଣୁ ବୁଲା ଆଇସ୍କ୍ରିମ୍, ଚୁସ୍କି, କୁଲ୍ଫି ନ ଖାଇଲେ ଭଲ। ଯଦି ଆପଣଙ୍କର ଖାଇବା ଅଛି ତାହେଲେ ଷ୍ଟାଣ୍ଡାର୍ଡ଼ ଦୋକାନରେ ମାର୍କେଟରେ ଷ୍ଟାଣ୍ଡାର୍ଡ଼ ବ୍ରାଣ୍ଡେଡ଼ କମ୍ପାନୀର ମିଳୁଥିବା ଡିପ୍ ଫ୍ରିଜର୍ରେ ରଖାଯାଇଥିବା ଆପଣ ଆଇସ୍କ୍ରିମ୍ କିଣିଲେ କେବେ କେମିତି ଖାଇପାରନ୍ତି, ସେଥିରେ ଏତେଟା ବିପଦ
1: ହେବାର ସମ୍ଭାବନା ନାହିଁ। ଖରାଦିନରେ ଅଧିକ ଗରମ ଯୋଗୁଁ ଖାଦ୍ୟ ଶୀଘ୍ର ବାସି ହୋଇଯାଇଥାଏ ସାଧାରଣତଃ, ତେବେ ଏଇ ବାସି ଖାଦ୍ୟ ଖାଇବା ଯୋଗୁଁ କି ଅସୁବିଧା ହୁଏ କି?
2: ସାଧାରଣତଃ ଆମେ ସମସ୍ତେ ଚାହୁଁ ଗରମ ଖାଉ, ତାଜା ଖାଉ, ଆଉ ସ୍ୱାଦିଷ୍ଟ ଖାଦ୍ୟ ଖାଉ, ସୁଷମ ଖାଦ୍ୟ ଖାଉ। କିନ୍ତୁ ଖରାଦିନ ଅଧିକ ଗରମ ପାଇଁ ଖୁବ୍ କମ ସମୟ ଭିତରେ ସେଥିରେ ଜୀବାଣୁ ଗୁଡ଼ାକ ବଢ଼ିଯାଆନ୍ତି ଏବଂ ତାହା ବାସି କିମ୍ବା ଖଟା ହେଇଯାଏ। ତେଣୁ ଆମର ସାଧାରଣ ଭାବରେ କହିଲେ ବି ବାସି ଖାଦ୍ୟ ଖାଇବାକୁ କେହି କାହାକୁ ଉପଦେଶ ଦିଏନି, କିନ୍ତୁ ଖରାଦିନ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼େ। ମୁଖ୍ୟତଃ ମାଛ ମାଂସ ଜାତୀୟ ଖାଦ୍ୟ ଏବଂ କ୍ଷୀର ଏବଂ କ୍ଷୀରରେ ତିଆରି ହେଉଥିବା ବିଭିନ୍ନ ଦ୍ରବ୍ୟ ଏଗୁଡ଼ାକ ଯଦି 2 ଘଣ୍ଟାରୁ ଅଧିକ ସମୟ ବାହାରେ ରହିଲା, ଫ୍ରିଜ୍ ବାହାରେ ସାଧାରଣ ତାପମାତ୍ରାରେ 35 ଡିଗ୍ରୀରୁ ଅଧିକା, ତାହେଲେ ସେଥିରେ ଘଣ୍ଟେ 2 ଘଣ୍ଟା ଭିତରେ ସେଥିରେ ଜୀବାଣୁ ପଶନ୍ତି ଏବଂ ତାକୁ ଖରାପ କରିଦିଅନ୍ତି। ଏବଂ ସେଇଟା ଖାଇଲା ପରେ ବେଳେବେଳେ ଆମେ ବିଭିନ୍ନ ଫୁଡ଼୍ ପଏଜନିଂରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି। ଏହି କାଟେଗୋରିରେ ଦହି ମଧ୍ୟ ଆସିବ। ସାଧାରଣତଃ ମିଠା ଜାତୀୟ ଖାଦ୍ୟ କିମ୍ବା କାଲି ରାତିର ବଳିଥିବା ମାଛ ମାଂସ ଜାତୀୟ ଖାଦ୍ୟ କିମ୍ବା 2 ଦିନ ତଳେ ତିଆରି ହୋଇଥିବା କ୍ଷୀରି ଏସବୁ ଖାଇଲେ ଫୁଡ଼୍ ପଏଜନିଂ ହେବାର ସମ୍ଭାବନା ଅଛି। ତେଣୁ ମୁଖ୍ୟତଃ ଯେଉଁ ଘରେ ଫ୍ରିଜ୍ ନାହିଁ, ବାହାରେ ରଖାଯାଇଥିବା ଖାଦ୍ୟକୁ 2 ଘଣ୍ଟାରୁ ଅଧିକ ଯଦି ରହିଲା ତାକୁ ନ ଖାଇଲେ ଭଲ।
1: ଖରାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାନବାହନରେ ଯଦି ଆମେ ଯାଉଛେ, ତାହେଲେ ଶିଶୁମାନଙ୍କ ପାଇଁ ଏ ସମୟରେ କି ସତର୍କତା ଅବଲମ୍ବନ କରିବା ଉଚିତ?
2: ସତର୍କତା ବଡ଼ମାନଙ୍କ ପାଇଁ ଯେଉଁଭଳି, ଶିଶୁମାନଙ୍କ ଭଳି ସେଇ ସମାନ, କିନ୍ତୁ ଶିଶୁମାନଙ୍କ କ୍ଷେତ୍ରରେ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ।
1: ସେମାନେ
2: ଯେହେତୁ ନିଜେ ସେମାନେ କିଛି କହିପାରିବେନି, ଶୋଷ ଲାଗିଲେ ବି ସେ ପାଣି ମାଗିପାରିବନି କିମ୍ବା ପାଣି ଜବରଦସ୍ତି ପିଇପାରିବନି, ମୁଣ୍ଡ ବୁଲେଇଲେ ବି ସେ କହିପାରିବନି, ମୁଣ୍ଡ ବଥେଇଲେ ବି ଛୁଆଟି କହିପାରିବନି। ତେଣୁ ଆପଣ ନିଜେ ସତର୍କ ହେବା ଦରକାର। ମୁଖ୍ୟତଃ ଆପଣ ବେଶୀ ଖରା ଟାଇମ୍ରେ ଯେମିତିକି 11ଟାରୁ 4-5ଟା ପର୍ଯ୍ୟନ୍ତ ଘରୁ ନ ବାହାରିଲେ ଭଲ। ଆପଣ ଯଦି ଯାଉଛନ୍ତି ତାହେଲେ ଆପଣ ଥଣ୍ଡା ଟାଇମ୍ରେ ଯାଆନ୍ତୁ, ଛୁଆମାନଙ୍କୁ ପୋଷାକରେ ଢାଙ୍କିକିରି ନେବାଟା ଭଲ, ଯେଉଁଠି ମଝି ମଝିରେ ଅଟକିକିରି ତାଙ୍କୁ ପାଣି ପିଇବା କିମ୍ବା କୌଣସି ପାନୀୟ ଜିନିଷ ସାଙ୍ଗରେ ନେଇକିରି ଖୁଆଇଲେ ଭଲ। ମଝି ମଝିରେ ଯାଇକିରି ଟିକେ ବାନ୍ତି ହେଲା ଛୁଆକୁ କିମ୍ବା ଦେହ ଗରମ ଲାଗିଲା କିମ୍ବା ଅସୁବିଧା ଲାଗିଲା ମାନେ ଆପଣ ଅଟକିଗଲେ ଭଲ। ତ ଏହିସବୁ ସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି।
1: ତାପମାତ୍ରା ସାଧାରଣତଃ ବଢ଼ିଲେ ଆମର ଏଇଠିକା ଅଞ୍ଚଳରେ ପ୍ରାୟ ଦେଖାଯାଏ ଅଂଶୁଘାତ, ଗୋଟେ ମାରାତ୍ମକ ରୋଗ, ତେବେ ଶିଶୁମାନଙ୍କୁ ଏଇ ଅଂଶୁଘାତ ହେବାର ସମ୍ଭାବନା ଅଛି କି? ଆଉ ଯଦି ଅଛି ତାହେଲେ ଆମେ କ'ଣ ସବୁ କରିବା ସେଥିପାଇଁ ତାଙ୍କୁ ରକ୍ଷା ପାଇବା ପାଇଁ?
2: ଏଥିରେ ମୁଖ୍ୟତଃ 2ଟା ଶ୍ରେଣୀର ଶିଶୁ ଆକ୍ରାନ୍ତ ହୁଅନ୍ତି। ପ୍ରଥମତଃ ଆମେ କହିଲେ ଜନ୍ମିତ ଶିଶୁ, ଜନ୍ମିତ ଶିଶୁ ଆଉ 2 ଦିନ 3 ଦିନ 4 ଦିନର ଛୁଆ। ଆପଣ ଯଦି ପ୍ରଚଣ୍ଡ ଗରମ ହେଉଥିବା ଘରେ ଫ୍ୟାନ୍ ବନ୍ଦ କରିକିରି, କୁଲର୍ ବନ୍ଦ କରିକିରି 2-3ଟା କନା ଢାଙ୍କିକିରି ତାକୁ ରଖିଲେ ରାତି ସାରା କିମ୍ବା ଦ୍ୱିପହର ସାରା, ତାହେଲେ ତାକୁ ସିଧାସଳଖ ଜ୍ୱର ହେବ ଏବଂ ଛୁଆଟି ଅଂଶୁଘାତରେ ସାମାନ୍ୟତମ ଆକ୍ରାନ୍ତ ହୋଇପାରେ। ଦ୍ୱିତୀୟତଃ ଟିକେ ବଡ଼ ଛୁଆ, ଯେମିତିକି 10-12 ବର୍ଷର ଛୁଆ, ସେମାନେ ସାଧାରଣତଃ କଥା ମାନନ୍ତିନି। ଆପଣ ଦ୍ୱିପହରେ ସମସ୍ତେ ଘରେ ଶୋଇଥିବେ, ସେ ଯାଇକିରି ବାହାରେ କ୍ରିକେଟ୍ ଖେଳିବ, ଆଉ 2-4ଟା କ୍ରିକେଟ୍ ଖେଳି ଆସିକିରି ଘରେ ପହଞ୍ଚିବ। ଘରେ ପହଞ୍ଚିଲା ପରେ କହିବ ମୁଣ୍ଡ ବଥଉଛି କିମ୍ବା ବାନ୍ତି ହେବ, ଆଉ ସାଙ୍ଗେ ସାଙ୍ଗେ ତାର ଦେହର ତାପମାତ୍ରା ବଢ଼ିଯିବ, ମୁଣ୍ଡ ବୁଲେଇବ ଏବଂ ବେହୋସ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଏହି ପରିସ୍ଥିତିରେ ତାକୁ ଅଂଶୁଘାତର ଲକ୍ଷଣ, ଅଂଶୁଘାତ ହେଲା ମାତ୍ରକେ ଆପଣଙ୍କର ମୁଣ୍ଡ ଠିକ୍ କାମ କରିବନି, ବଡି ବା ଦେହର ତାପମାତ୍ରା ବଢ଼ିବାରେ ଲାଗିବ, ପୋଛାପୋଛି କଲେ ବି କମିବନି ଏବଂ ଆପଣଙ୍କର ଚାଲାବୁଲା କରିପାରିବେନି, ଉଠିକି ବସିପାରିବେନି, ଅତ୍ୟନ୍ତ ଦୁର୍ବଳ ଲାଗିବ। ଏଇ ଲକ୍ଷଣ ହେଲେ ବଡ଼ ଛୁଆ ତ ଆପଣଙ୍କୁ କମ୍ପ୍ଲେନ୍ କରିବ, କିନ୍ତୁ ଛୋଟ ଛୁଆ କିଛି କମ୍ପ୍ଲେନ୍ କିମ୍ବା ନ କରିବାରୁ ତାର ଲକ୍ଷଣଟା ଆପଣ ଜାଣୁ ଜାଣୁ ଡେରି ହେଇଯିବ ଏବଂ ବିପଦରେ ପଡ଼ିବାର ସମ୍ଭାବନା ଅଛି।
1: ଆମେ ଯଦି କିଛି ସେମିତି ଲକ୍ଷଣ ଦେଖାଯାଏ ତାଙ୍କ ଦେହରେ, ତାହେଲେ ସାଙ୍ଗେ ସାଙ୍ଗେ
2: ପ୍ରାଥମିକ ଚିକିତ୍ସା ଆରମ୍ଭ କରିବେ। ପ୍ରାଥମିକ ଚିକିତ୍ସା ହେଲା ଆପଣ ତାକୁ ଗରମ ଜାଗାରୁ ଥଣ୍ଡା ଜାଗାକୁ ନିଅନ୍ତୁ, ଛାଇରେ ରଖନ୍ତୁ, ଘରେ ରଖନ୍ତୁ, ପଙ୍ଖା ଅନ୍ କରନ୍ତୁ, କୁଲର୍ ଏସି ଯାହା ଅଛି ଅନ୍ କରନ୍ତୁ, ପୁରା ଦେହରୁ ତାର କନା ଅଟେଇ ଦିଅନ୍ତୁ, ତାକୁ ଓଦା କନାରେ ସାଧାରଣତଃ ଭିଜେଇକିରି ତାକୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ପୋଛନ୍ତୁ, ମୁଣ୍ଡ ଉପରେ ଆପଣ ଥଣ୍ଡା କନା ଦିଅନ୍ତୁ ଏବଂ ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ, ଆଉ ଯଦି ଚେତା ଏପଟ ସେପଟ ହେଲା ସାଙ୍ଗେ ସାଙ୍ଗେ ଡାକ୍ତରଖାନାରେ ପହଞ୍ଚାନ୍ତୁ। ଏଇଟା ତ

0: ଘାତର ସାଧାରଣ ପ୍ରାଥମିକ ଚିକିତ୍ସା
1: ଆମେ ସାଧାରଣତଃ ଏଇ ସମୟରେ କାକୁଡ଼ି ଆମ୍ବ ଇତ୍ୟାଦି ଯେଉଁଟା ଜଳୀୟ ଅଂଶ ବେଶୀ ଥିବ ସେ ପ୍ରକାର ଖାଦ୍ୟ ବା ଫଳ ଖାଉ। ଶିଶୁମାନଙ୍କୁ ଏଇସବୁ ଦେବାରେ କିଛି କ୍ଷତି ଅଛି କି?
0: କିଛି କ୍ଷତି ନାହିଁ। ସାଧାରଣତଃ ଆମେ କାକୁଡ଼ି ପାନୀୟ ଅଂଶ ଜଳ ଅଂଶ ବେଶୀ ଥାଏ, ତା ଖାଇଲେ ଭଲ। ଦ୍ୱିତୀୟତଃ ଆପଣ ତରଭୁଜ ଗୋଟେ ଭଲ ଖାଦ୍ୟ, ଯେଉଁଟା ବି ମଧ୍ୟ ଖାଇପାରିବ, କିନ୍ତୁ ସବୁ ଧୋଇକରି ଭଲ କରି ଘରେ କାଟିକି ଦେବା କଥା। ଆଉ ଆମ୍ବ ମଧ୍ୟ ଗୋଟେ ବହୁତ ଉତ୍ତମ ଖାଦ୍ୟ। ଏଇସବୁ ତିନି ଜିନିଷ
1: ସେସବୁ
0: ଖରାରେ
1: ଦେଲେ ଶିଶୁମାନଙ୍କୁ କିଛି କ୍ଷତି
0: ଶିଶୁମାନଙ୍କ ପାଇଁ ଭଲ, ବହୁତ ଭଲ। କିନ୍ତୁ ଆପଣ ଦୋକାନକୁ ଯାଇକରି ଫ୍ରୁଟ୍ ଜୁସ୍ ବନେଇକରି ଦେଲେ ଭଲ ନାହିଁ, କାହିଁକି ସେ ଫ୍ରୁଟ୍ ଜୁସ୍ ତିଆରି କରୁଥିବା ମେସିନ୍ କିମ୍ବା ତାର ହାତ କିମ୍ବା ସେଥିରେ ବ୍ୟବହାର ହେଉଥିବା ଯନ୍ତ୍ରପାତିର ସଫା ସୁତୁରା କିମ୍ବା ପାଣିର କିଛି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ଆପଣ ଘରେ ତାଜା ଫଳ ଆଣିକରି ଆପଣ ତାକୁ ଖାଇବାକୁ ଦେଲେ ବହୁତ ଭଲ।
1: ତେବେ ଆଜିର ଆଲୋଚନାରୁ ଆମର ଗୃହିଣୀ ଭଉଣୀମାନେ ନିଶ୍ଚିତ ଭାବରେ ଶିଶୁମାନଙ୍କୁ କେମିତି ଖରାଦିନରେ ତାଙ୍କର ଯତ୍ନ ନେବେ, ତାଙ୍କର ଅନେକ ଶିଶୁ ଯେଉଁମାନେ କହିପାରୁନାହାନ୍ତି ମାନେ ଛୋଟ ଅତି ଛୋଟ ଶିଶୁ, ସେମାନଙ୍କର ଶାରୀରିକ ଲକ୍ଷଣ ଦେଖି ସେହି ଅନୁସାରେ ତାଙ୍କର ସତର୍କତା ଅବଲମ୍ବନ କରିବେ ଆଉ ତାଙ୍କର ଯତ୍ନ ନେବେ। ବହୁତ ଧନ୍ୟବାଦ ଆପଣଙ୍କୁ ଏ ବିଷୟରେ ଅନେକ ଆମର ଶ୍ରୋତା ଭଉଣୀମାନଙ୍କୁ କହିଥିବାରୁ ନମସ୍କାର।
0: ଧନ୍ୟବାଦ ମା ମାନେ।
2: ଶୁଣିଲେ ଖରାଦିନରେ ଶିଶୁମାନଙ୍କ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାର ପ୍ରତିକାର ବିଷୟରେ ଡାକ୍ତର ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କ ସହିତ ସାକ୍ଷାତକାର ଭିତ୍ତିକ ଆଲୋଚନା। ତାଙ୍କୁ ସାକ୍ଷାତ କଲେ ପ୍ରତିଭାରାଣୀ ପଣ୍ଡା। ଆମେ ଆଶା କରୁଛୁ ଆମର ଶ୍ରୋତା ଭଉଣୀମାନେ ଏହି ଆଲୋଚନାରୁ ଖରାଦିନରେ ଶିଶୁମାନଙ୍କର କିପରି ଯତ୍ନ ନେବେ, ସଚେତନ ହୋଇ କିପରି ନିଜର କର୍ତ୍ତବ୍ୟ କରିବେ ସେ ବିଷୟରେ ନିଶ୍ଚିତ ଜାଣିବେ। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଉଲ୍କା କଥାଚିତ୍ରରୁ ଆରତୀ ମୁଖାର୍ଜୀଙ୍କ କଣ୍ଠରେ ଗୀତଟିଏ। ଗୀତ ରଚନା ସଚି ମହାନ୍ତି, ସଙ୍ଗୀତ ରାଜୁ ମିଶ୍ର ଏବଂ ବିଭୁ ମହାନ୍ତି।

ଆଜି ତ ସମୟ ହୋଇଯାଇଛି ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମକୁ ଏଇଠି ରଖିବା। ବିଦାୟ ଦିଅନ୍ତୁ ଆଜିର ଉପସ୍ଥାପିକା ସଙ୍ଗୀତା ସାହୁକୁ। ନମସ୍କାର।

ଏଇଠି ଶେଷ ହେଲା ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ତାପରେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ଶୁଣିବେ ରିଲି କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।

0: ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା। ସ୍କଟଲ୍ୟାଣ୍ଡର ଟର୍ନବେରିରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରୁତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବାର୍ତ୍ତାଳାପକୁ ସ୍ୱୀକାର କରି କହିଛନ୍ତି, ଉଭୟ ନେତା ପଶ୍ଚିମ ଏସିଆର ବିକାଶ ଏବଂ ଆଞ୍ଚଳିକ ଅଂଶୀଦାରଙ୍କ ସହ ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଓ ଭାରତୀୟ ବାୟୁସେନା ଗତକାଲି ଓଡ଼ିଶା ଉପକୂଳରେ ଟ୍ୟାକ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ହେଉଛି ଯୁଦ୍ଧାସ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋତ୍ସାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଙ୍କଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରଡକାଷ୍ଟର ହେଲେ କି ନାତେ ଯୋଉ ଇସ୍ତର କାର୍ଯ୍ୟକ୍ରମ ହମ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋଉ ହମାରେ 232 ମୁଖ୍ୟ କେନ୍ଦ୍ର ହେଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେଁ।
0: ଚୀନର ହୁନାନ୍ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟୁଆନ୍ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ପାଇଁ ସମନ୍ୱିତ ତାଲିମର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନକୈନ୍ଦ୍ରିକ ଆତ୍ମ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକ

ପତ୍ରରେ ଉପସ୍ଥିତ ଅଛନ୍ତି। ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.in ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଉପକୂଳରେ ଟ୍ୟାପ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମଇ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ମାନବତାର ସେବାରେ ନିୟୋଜିତ ସ୍ୱୟଂସେବକଙ୍କର ନିଷ୍କାମ ପ୍ରୟାସ ଓ ଅତୁଟ ପ୍ରତିବଦ୍ଧତାକୁ ରେଡ୍କ୍ରସ୍ ଦିବସରେ ପ୍ରଶଂସା କରିଛନ୍ତି। ଆବଶ୍ୟକତାରେ ଥିବା ଲୋକଙ୍କୁ ଆଶ୍ୱସ୍ତ ସେବା ଓ ସହଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡ୍କ୍ରସ୍ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ର ଜୀବନରୁ ଦେଶସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ

0: ବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଡିଫେକ୍ଟିଭ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରାଇଟାଲ କାଉନ୍ସେଲିଂ ଆଉ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ଏହାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି ନିଜର ପରୀକ୍ଷା କରିକି ନିଜ ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ। ଆଉ ଯେଉଁମାନଙ୍କର ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି, ପାଇଁ ଆମର ବିଭିନ୍ନ ଆସୋସିଏସନ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
0: ଡକ୍ଟର ମୁକେଶ ମହାଲିଂ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ 5 ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23 ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣି ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରେଲିଗୁରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ପ୍ୟାର କା ପଞ୍ଚନାମା କଥାଚିତ୍ରରୁ କଣ୍ଠ ଦେଇଛନ୍ତି ସୁରଜ ଜଗନ, ଗୀତ ରଚନା ଲଭ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ହିତେଶ ସୋନିକ।

ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

କାର୍ଯ୍ୟକ୍ରମରେ ଏଥର ଥ୍ରୀ ଇଡିଏଟ୍ସ କଥାଚିତ୍ରରୁ ସୋନୁ ନିଗମ ଏବଂ ସୁରଜ ଜଗନଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସୋନନ୍ଦ କିର୍କିରେ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ ମୈତ୍ର।

କାର୍ଯ୍ୟକ୍ରମ ଶେଷରେ ଟସ୍ କଥାଚିତ୍ରରୁ ସୁରଜ ଜଗନ ଏବଂ ସୁନୟନା ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା କୁମାର ସିଦ୍ଧାର୍ଥ ଏବଂ ସୁହାସ, ସଙ୍ଗୀତ ନିର୍ଦ୍ଦେଶନା ସିଦ୍ଧାର୍ଥ ଏବଂ ସୁହାସ।

ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଅପରାହ୍ନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଯୋଗେ ଶୁଣିପାରିବେ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା, ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍କ।

0: ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପାଠପଢ଼ା ଏବଂ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ, ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ସକଳ ତୀର୍ଥ ତୁ ଚରଣୀ। କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ଇରା ମହାନ୍ତି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

କାର୍ଯ୍ୟକ୍ରମରେ ଏଥର ସୋନୁ ନିଗମଙ୍କ କଣ୍ଠରେ ଅଗ୍ନି ପରୀକ୍ଷା କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଏଥରର କଥାଚିତ୍ର ତୋ ଆଖି ମୋ ଆଇନା, କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ପାମେଲା ଜୈନ, ଗୀତ ରଚନା ଶୀର୍ଷ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ଏଥର ସୁନାପଞ୍ଜୁରି କଥାଚିତ୍ରରୁ ସୋନୁ ନିଗମଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି, ଗୀତ ରଚନା ଶୀର୍ଷାନନ୍ଦ।

0: Bobo Ballo.
1: କାର୍ଯ୍ୟକ୍ରମରେ ଏଥର ଧର୍ମଦେବତା କଥାଚିତ୍ରରୁ ନିଜାମଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ସୋନାଲି, ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି। ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଅପରାହ୍ନ 4:00। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବାର ଲାଗି ଆଜି ଅନୁଷ୍ଠିତ ହେବା ନୂଆ ନିର୍ବାଚିତ ହୋଇଥିବା ବିଧାୟକ ଦଳର ବୈଠକ ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରର କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇକରି ଇଣ୍ଡିଆ ଏଆଇ ଆଉ ଆଇସିଏମ୍ଆର୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଭାରତ ଓ ଭିଏତନାମ ଭିତରେ ରଣନୈତିକ ସହଯୋଗ ବଢ଼ାବାର ନେଇକରି ହେଉଛି ଆଲୋଚନା। ଗୁଜରାଟର ନିବେଶକ ସମ୍ମିଳନୀ ରୋଡ୍ ଶୋ ଜରିଏ ଓଡ଼ିଶାକେ ମୋଟ 48,330 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ପ୍ରସ୍ତାବ ଆସିଥିବାର ଜଣାଲେ ରାଜ୍ୟ ସରକାର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକେ ଅୟତ୍କା କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇକରି ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ବାବଦେ ଜାରି କରିଛନ୍ ନିର୍ଦ୍ଦେଶାବଳୀ। ଆଇବା ଅଗଷ୍ଟ ମାସୁ କାର୍ଯ୍ୟକାରୀ ହେବା ଟ୍ରେନ୍ମାନଙ୍କେ ଉନ୍ନତ ଯାତ୍ରୀ ସଂରକ୍ଷଣ ପଦ୍ଧତି। ରାଜ୍ୟ ସରକାର ପାଇପ୍ଥି ପ୍ରାକୃତିକ ଗ୍ୟାସ୍ ନେଟୱାର୍କ ଆଉ ସହରାଞ୍ଚଳର ଗ୍ୟାସ୍ ବଣ୍ଟନ ଭିତ୍ତିଭୂମିର ବିକାଶ ଓ ପ୍ରସାରଣକେ ତୁର୍ତ୍ତି କରିବାର ଲାଗି ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବଣ୍ଟନ ନୀତି 2026 ବାବଦେ

0: ବିଜ୍ଞପ୍ତି ବାହାର କରିଛନ୍ ଗୃହ ନଗର ଉନ୍ନୟନ ବିଭାଗ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଇ ବର୍ଷର ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଜିଠାନ୍ ମୂଲ ହେଲା ଅନ୍ଲାଇନ୍ ଫର୍ମ ଭରବାର ସମୟ। ମାନବିକତାକେ ବଞ୍ଚେଇ ରଖବାର ବାର୍ତ୍ତା ନେଇକରି ଆଜି ସାରା ପୃଥିବୀନ ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ଭୁବନେଶ୍ୱରର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ହେଲା ମୂଲ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ ସମାପନ କରବାର ନେଇକରି ଆଜି କେନ୍ଦ୍ରାଚଳ ରାଜସ୍ୱ ଆୟୁକ୍ତଙ୍କର ଅଧ୍ୟକ୍ଷତାରେ ଚାଲିଛି ପହିଲା ରଥଯାତ୍ରା ସମନ୍ୱୟ ବୈଠକ। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ରାଇଡର୍ସ ଆର୍ ଦିଲ୍ଲୀ କ୍ୟାପିଟାଲ୍ସ ଭିତରେ ଖେଳାଯିବା ମ୍ୟାଚ୍ ସଞ୍ଜବେଳର 7:30 ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ନ ଖେଳାଯିବା ଏ ମ୍ୟାଚ୍। ଆଉ ରାଜ୍ୟ କାଲବୈଶାଖୀର ବଲେ ବର୍ଷା ହେବାରୁ କମିଛି ତାତି। ଆଇବା 6 ଦିନ ତକ ରାଜ୍ୟର ସମୁଦ୍ର ଖଣି ଆର୍ ଦକ୍ଷିଣ ଭାଗେ କାଲବୈଶାଖୀର ବର୍ଷା ହେବାର ସମ୍ଭାବନା। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲୋ 5 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ନାଟକ ହୟୁଗୋ ତୁମେ ଗୋଟେ ପୁରସ୍କାର ପାଆନ୍ତ ନାହିଁ। ରଚନା ଶରତ ନାରାୟଣ ବେହେରା, ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର।

0: ହଇଗୋ,
1: ମୁଁ ପରା ହଜାର ଥର ତୁମକୁ ମନା କରିଛି, ଅନୁକୂଳ କରି କୁଆଡ଼େ ବାହାରିଲା ବେଳକୁ ପଛରୁ ଡାକିବ ନାହିଁ ବୋଲି, ଏତିକି କଥା ତୁମର ମନେ ରହୁନେ?
0: ମଲା ମଲା ମଲା, ମୁଁ ତୁମର କୋଉ କଥା ଭୁଲିଗଲି କି? ବରଂ କୁହ, ତୁମେ କହିଲା କଥା ତୁମେ ଭୁଲି ଯାଉଛ।
1: ମୁଁ ଭୁଲି ଯାଇଛି? ମୁଁ କୋଉ କଥା ଭୁଲିଗଲି କହ ତ, ଗୋଟେ ଦିଟା ମନେ ପକା।
0: ତୁମେ କହିଲା କଥା ଯଦି ତମେ ଭୁଲି ଯାଉଛ, ମୁଁ କେମିତି ତୁମେ ମନା କଲା କଥା ମନେ ରଖିଥିବି ଯେ? ତୁମେ ମନା କରିଛ ବୋଲି ତ ମୁଁ ଭୁଲି ଯାଉଛି।
1: ହଁ ହଁ, ମନେ ପଡ଼ିଛି, ମୁଁ ଘରୁ ବାହାରିଲା ବେଳେ ମନେ ପକାଇଦେବ ବୋଲି ମୁଁ କହିଥିଲି। ଆଚ୍ଛା, ମୁଁ କ'ଣ ମନେ ପକାଇଦେବା ପାଇଁ କହିଥିଲି?
0: ମନେ ପଡ଼ିଲେ ବି ମୁଁ କହିବି ନାହିଁ, ମୁଁ ବି ଭୁଲିଗଲିଣି। ଯା,
1: ଆରେ ମୁଁ ସିନା ହଜାରେ ଲୋକଙ୍କ ସାଙ୍ଗରେ ହଜାରେ ରକମର କଥା ହେଉଛି ବୋଲି କଥାଗୁଡ଼ିକ ମନେ ରଖିପାରୁନି, ତମେ ତ ମାତ୍ର ଜଣଙ୍କ ସହିତ କଥା ହେଉଛ, ମାତ୍ର ଜଣଙ୍କ କଥା ଶୁଣୁଛ, ତମେ କେମିତି କଥାଗୁଡ଼ିକ ଭୁଲି ଯାଉଛ?
0: କହିଲି ପରା, ମୁଁ ବି ତୁମେ କ'ଣ କହିଥିଲ ଭୁଲିଗଲିଣି।
1: ଅସମ୍ଭବ, ତମେ ଭୁଲି ପାରିବନି। ସେ 25 ବର୍ଷ ତଳେ ଆମର ବାସର ରାତିରେ ମୁଁ ତୁମକୁ କ'ଣ କ'ଣ କହି ପ୍ରେମ ନିବେଦନ କରିଥିଲି, କ'ଣ ଉପହାର ଦେବି ବୋଲି ପ୍ରମିସ୍ କରିଥିଲି, ଗୋଟି କୋଟି କଥା ତୁମେ ମନେ ରଖିଛ, ଏବେ ଏହି କାଲି କଥା କହିଲା ବେଳକୁ ତମେ ଭୁଲି ଯାଉଛ?
0: ହଁ, ବାସର ରାତିରେ ତୁମେ ଯେଉଁ ସବୁ ପ୍ରମିସ୍ କରିଥିଲ ଗୋଟେ ବି ତ ରଖିଲ ନାହିଁ। ମୋର ତ କପାଳ ଫଟା, ଏତେ ଭଲ ଭଲ ବର ଆସୁଥିଲେ, ଆଉ ମୋ ବାପା ମା ଗୋଟେ ପଣ୍ଡିତ ପୁଅ ହାତରେ ଟେକିଦେଲେ। ମୁଁ ଯେତେବେଳେ ନାହିଁ ନାହିଁ କଲି, ବୁଝେଇଦେଲେ ଯେ ଆଜିକାଲିର ଜ୍ୟୋତିଷ ପୁରୋହିତ ମରୁଡ଼ି ଯୁଗରେ ଠିକ୍ କରି ଠକାଠକି କରି ଯଜମାନି କରିପାରିଲେ IAS ଅଫିସର ଠାରୁ 10 ଗୁଣ ଆୟ କରିବେ। ମୋର ବାପା ବି ସେଇ ଯଜମାନି ପଣ୍ଡିତ କଥାରେ ବହକିଗଲେ। ଏବେ ମୋ କପାଳ ଦୋଷକୁ ପଣ୍ଡିତ ପୁଅର ନାଁ ଅଛି ପାଣ୍ଡିତ୍ୟ, ନାଁ ଅଛି ଯଜମାନିର ରୋଜଗାର। ହଉ, ଏବେ ଆଉ କପାଳରେ ହାତୁଡ଼ି ମାରିବି କାହିଁକି?
1: ଶୁଣ ଉର୍କୁଲି, ସେ ଫଟା ରେକର୍ଡ଼କୁ ହଜାରେ ଥର ବଜାଇ ସାରିଲଣି, ନୂଆ ଡିସ୍କୋ ରେକର୍ଡ଼ ଯଦି କିଛି ଅଛି ତାକୁ ତୁମେ ବଜା।
0: ହଇଗୋ, ମୁଁ ଫଟା ରେକର୍ଡ଼ ବଜାଉଛି? ତୁମର ଫଟା ତୁଣ୍ଡର କଥା ଶୁଣିଲେ ପରା ମୋର କର୍ଣ୍ଣଫୁଲ ଛିଟିକି ପଡୁଛି।
1: କ'ଣ କହିଲ? ମୋ ଫଟା ତୁଣ୍ଡ କଥା ଶୁଣି ତମର କର୍ଣ୍ଣଫୁଲ ଛିଟିକି ପଡୁଛି?
0: ନୁହେଁ ତ କ'ଣ?
1: ଆରେ କୁହ, ଏଇ ବୁଢ଼ୀ ବୟସରେ ପିନ୍ଧିଥିବା ଦୁଲ ଦୁଇଟା ନା ତମର ଦୋହଲି ଯାଉଛି ବୋଲି? ଛାଡ଼ ଛାଡ଼ ଛାଡ଼ ଛାଡ଼, ତମ ସାଙ୍ଗରେ ତର୍କ କରି ମୁଁ କେବେ ବି ଜିତିପାରିବିନି, ମୁଁ ଜାଣେ, କାରଣ ମନ୍ଦୋଦରୀ ପାଖରେ ରାବଣ ପରି ବୀରପୁରୁଷ ତ ହାରି ଯାଇଥିଲେ।
0: ମାନିଲ ତ ନାରୀମାନଙ୍କ ଠାରୁ ପୁରୁଷମାନେ ସବୁବେଳେ ପରାଜିତ ହେଉଛ ବୋଲି?
1: ଆମେ ଜଣେ ଜଣେ ପରାଜିତ ସମ୍ରାଟ।
0: ପରାଜିତ ସମ୍ରାଟ ନୁହଁ ଯେ, ପରାଜିତ କଟୁଆଳ।
1: ହରେମ୍ର ଦାସମାନଙ୍କର ସୌଭାଗ୍ୟ ମୁଁ କାମନା କରୁଛି ବେଗମ ଉର୍କୁଲି, ସବୁଦିନେ ମୁଁ ଦାସ ହିଁ ରହିବାକୁ ଚାହେଁ।
0: ତଥାସ୍ତୁ।
2: ବାବା ନଟବର, ଘରେ ଅଛ? ମୁଁ ବଞ୍ଚ ତୁମ ଦ୍ୱାର ଦେଶରେ।
0: ହେ ବଞ୍ଚୋର ଡାକିଲେଣି, ଅଧଘଣ୍ଟା ହେଲା ଅନୁକୂଳ କରି ବାହାରି ମୁଁ ପଛରୁ ଡାକିଦେଲି ବୋଲି ଫେରି ଆସି ଏଠି ବକର ବକର ହଉଛ।
1: ମୁଁ ବକର ବକର ହଉଛି
0: ନା? ଆଉ କ'ଣ ପ୍ରେମାଳାପ କରୁଥିଲ?
1: ଏମିତି ପାଟି କରି କହୁଛ କାହିଁକି? ବାଟରେ ପରା ବଞ୍ଚୋର ଅଛି, ସେ ଶୁଣିଲେ କ'ଣ ଭାବିବ?
2: ମୁଁ ସବୁ ଶୁଣି ସାରିଛି ଭାଉଜ, ମୁଁ କିନ୍ତୁ କିଛି ଭାବିବି ନାହିଁ।

0: ତମେ ଠିକ୍ କହିଛ, ଆମର ବନ୍ଧୁ ନଟିଆ ବକର ବକର ହେବାକୁ ଭାରି ଭଲ ପାଏ। ତମେ ଜାଣିଛ କି ନାହିଁ କିଏ ଜାଣି ଭାଉଜ, ନଟିଆ ନା ନିଦରେ ଶୋଇକରି ବି ବକର ବକର ହଉଥାଏ। ହଇରେ ଦିନ ସାରା ତ ବକର ବକର ହଉଛୁ, ଏ ଭାଉଜଙ୍କ ସାଙ୍ଗରେ ଦୁଇପଦ ମିଠା କଥା କହିବାକୁ ଏତେ କାର୍ପଣ୍ୟ କରୁଛୁ କାହିଁକି?
1: ବଞ୍ଚୋର କ'ଣ କହିଲେ ଶୁଣିଲ ତ?
0: ଭାଉଜ ତମେ କୁଆଡ଼େ ବାହାରିଛ କି?
1: ମୁଁ ବାହାରୁ ନାହିଁ ଯେ, ତମ ବନ୍ଧୁ ବାହାରୁଥିଲେ ଅନୁକୂଳ କରି, ମୁଁ କୁଆଡ଼େ ବିଲେଇ ପରି ତାଙ୍କ ବାଟ କାଟିଦେଲି, ପଛରୁ ଡାକିଦେ।
0: ହଇରେ ନଟବର, ଏ ବିଜ୍ଞାନ ପାଠ ପଢ଼ି ସେଇ ଅନ୍ଧକାର ଯୁଗର ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛୁ। କ୍ଷମା କରିଦିଅ ଭାଉଜ, ଏଇ କିଙ୍କରକୁ କ୍ଷମା କରିଦିଅ। ହଁ ଭାଉଜ, ଆଜି ଏଇ ନଟିଆର ବକର ବକରରେ ତମେ ତ ଗୃହସ୍ଥ ଧର୍ମ କଥା ଭୁଲିଗଲଣି ଦେଖୁଛି।
1: ଚା ପିଇବ ତ? ଗୋଟେ କନଫରେନ୍ସ ପାଇଁ ଦାର୍ଜିଲିଂ ଯାଇଥିଲି। ଦାର୍ଜିଲିଂର ଚାହା ବଗିଚାରୁ ଗ୍ରୀନ୍ ଲିପ୍ ଚାହା ପତ୍ର ତୋଳି ଆଣିଛି, ତୁମ ପାଇଁ ଚାହା କରି ଆଣିଦେଉଛି, ଦେଖିବ କି ବଢ଼ିଆ ବାସ୍ନା ହଉଛି। ଆଚ୍ଛା ବସ, ମୁଁ ଚାହା କରି ଆଣୁଛି।
0: ଏ ଭାଉଜ, ଏ ନଟିଆ ପାଇଁ ବି ଗୋଟେ କପ୍ ଚା ଆଣିବ?
2: ନା ନା, ମୁଁ ପିଇବି ନାହିଁ।
0: ଏ ଶୁଣୁ ନଟିଆ, ସବୁଥିରେ ଅଭିମାନ କରିବୁ, କିନ୍ତୁ ଏ ଖାଇବା ପିଇବା ଆଉ ପ୍ରେମ କରିବା ଏତେବେଳେ ଅଭିମାନ କରିବୁ ନାହିଁ ରେ।
1: ଠିକ କହିଛ, ତୁମର ବନ୍ଧୁଙ୍କୁ ତ ପ୍ରେମ ଫ୍ରେମ କରି ଆସି ନାହିଁ, ଅଭିମାନ କରିବେ କ'ଣ ମ? ଆଉ ଖାଇବାରେ, ଖାଇବାରେ ସେ ଧୁରନ୍ଧର, ସେଥିରେ ଅଭିମାନ ଫଭିମାନ କିଛି ଚଳେ ନାହିଁ। ବସ, ମୁଁ ବଢ଼ିଆ ଦାର୍ଜିଲିଂଟି ନେଇ ଆସିଛି।
0: ଏ ଭାଉଜ, ଭାଉଜ ଏ ଗୋଆରେ ତୁମର କନଫରେନ୍ସ କେବେ ହୁଏ ନାହିଁ କି?
1: କ'ଣ କାଜୁ ବାଦାମ ଖାଇବ ତ? ଫାର୍ଷ୍ଟ କ୍ଲାସ୍ କାବୁଲି କାଜୁ ବାଦାମ ନେଇ ଆସୁଛି।
2: ଗୋଟେ ପ୍ଲେଟ୍ ଆଣିବ, ଦୁହେଁ ଗୋଟେ ପ୍ଲେଟ୍ ଚଳେଇଦେବୁ।
0: ଶୁଣ ନଟବର, ଉର୍କୁଲି ଭାଉଜ କେତେ ଆଦର କରି ଦାର୍ଜିଲିଂ ଚାହା ବଗିଚାକୁ ଯାଇ ନିଜ ହାତରେ ତୋଳି ଯେଉଁ ଗ୍ରୀନ୍ ଲିପ୍ ଚାହା ଖାସ୍ ଆମର ଦିଅରମାନଙ୍କ ପାଇଁ 2-3 କେଜି ଆଣିଛନ୍ତି, ଆମକୁ ପରୁଛନ୍ତି। ତୁ କୃପଣ କାଜୁ ବାଦାମ 2 ପ୍ଲେଟ୍ ଆଣିବାକୁ କହିଲା ବେଳକୁ ଗୋଟେ ପ୍ଲେଟ୍ରେ ଚଳେଇ ନେବାକୁ କହୁଛୁ, ତୋ ସେଇ କଥା ଭାଉଜଙ୍କ ଛାତିରେ ଛୁରୀ ଚଳେଇ ଦେଲା ଭଳିଆ ପୀଡ଼ା ଦେଇଛି, ତାଙ୍କର ଗୃହିଣୀ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି। କେତେ ବଡ଼ ଘରର ଝିଅ, ସାମାନ୍ୟ କାଜୁ 2 ପ୍ଲେଟ୍ ପାଇଁ ତୁ ତାଙ୍କର ମୁଣ୍ଡ ତଳକୁ କରିଦେଉଛୁ।
2: ହସେଇଲୁ ରେ ବଞ୍ଚୋର, ତୁ ମୋତେ ହସେଇଲୁ।
1: ମିଷ୍ଟର ଉର୍କୁଲି କଥାରେ ସିନା ହସାଇଲୁ ବୋଲି କହିଲେ, କାଇଁ ହସିଲେ ନାହିଁ ତ? ତୁମେ ବଞ୍ଚୋର ମିଷ୍ଟର ଉର୍କୁଲିଙ୍କୁ ହସେଇ ପାରିବ ଯଦି, ମୁଁ ଆଉ ଗୋଟେ ପ୍ଲେଟ୍ କାବୁଲି କାଜୁ ବାଦାମ ଖାଇବାକୁ ଦେବି।
0: ଭାଉଜ ତମେ ତ ଜାଣିଛ, ଏବେ ଧରାଧାମରେ ସବୁଠାରୁ ମହରଗ ଚିଜ୍ ହେଲା ହସ। ଆମର ନଟିଆ, ନଟିଆ ତ ସେମିତି ମହାକୃପଣ ବୋଲି ଆମ ବନ୍ଧୁ ମହଲରେ ଏଇ ସହରରେ ତା ଡାକନା ଅଛି। ଏକଦମ ଶୁଖିଲା କାଠଟିଏ, ତାକୁ ଚିପୁଡ଼ିଲେ ନା ରସ ବାହାରିବ କେଉଁଠୁ? ଏତେ ବର୍ଷ ତା ସହିତ ଘର କଲା ପରେ ତାପରେ ତ ଦେଖୁଛ, ଯେତେବେଳେ ଦେଖିବ ମୁହଁ ଫେସ୍କେଇ ବସିଛି, ପେଟରେ ଖାଲି ପିତ ଭରିଛି, ହସିଦେଲେ କୁଆଡ଼େ ତାର 25-50 ସରିଯାଏ ଆଉ।
2: ଏ ବଞ୍ଚୋର, ଆଜିକାଲି ତୁ ବହୁତ ବାଜେ କଥା କହୁଛୁ।
0: ଶୁଣିଲ ଭାଉଜ, ଶୁଣିଲ ତୁମର ପତି ଦେବତା କ'ଣ କହିଲେ ଶୁଣିଲ? ତୁମର ଗୁଣ ଟିକେ ଗାଇଦେଲି ବୋଲି ମୋର ଖୁଣ ବାଛୁଛି, ତାର ଏଇ କିହ୍ନିଆ ପ୍ରକୃତି ଯୋଗୁଁ ଡାକ୍ତରୀ ପାସ୍ କରିବି ଡାକ୍ତରୀ ବ୍ୟବସାୟ ଚାଲୁନି, ନାଚ ଗୀତ ସ୍କୁଲକୁ ଯାଇ ମାଷ୍ଟର ହେଇଛି ମାଷ୍ଟର।
1: ଜାଣିଛ ବଞ୍ଚ, ତୁମର ସାଙ୍ଗ ଖାସ୍ ଦାନ୍ତ ଡାକ୍ତର ହେବେ ବୋଲି ମୋ ବାପାଙ୍କ ପାଖରୁ 2 ଲକ୍ଷ ଟଙ୍କା ନେଇଗଲେ, ପୁଣି କୁହାବଲା କରି ସିଟ୍ଟାଏ କରିଦେଲେ, ଦେଖ ଦେଖ ବୋଇଲା ବେଳକୁ ସେଠୁ କୋଉ ଗୋଟେ ନାଚ ଗୀତ ସ୍କୁଲରେ ତାଲିମ ନେଇ ଏଠି ପିଲାଙ୍କୁ ନାଚ ଶିଖଉଛନ୍ତି।
2: ଦେଖ ଭାଇ, ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଆଣ୍ଡ ଡ୍ୟାନ୍ସେସ୍କୁ ମଝିରେ ମଝିରେ ମୁଁ ଯାଉଥିଲି, ଆଉ ସେଇଟାକୁ ତୋ ଭାଉଜ କହୁଛନ୍ତି ନାଚ ଗୀତ ସ୍କୁଲ।
1: ମୋ ବାପା 2 ଲକ୍ଷ ଟଙ୍କା ଦେଇ ଡାକ୍ତରୀ ସିଟ୍ କରେଇ ଦେଇନଥିଲେ?
2: ମୁଁ କ'ଣ ନାହିଁ କରୁଛି?
0: ତେବେ ଡାକ୍ତରୀ ନ ପଢି ନାଚ ଗୀତ ଶିଖିବାକୁ ଗଲୁ କାହିଁକି? ତୁ ଡାକ୍ତରଟେ ହେଇଥିଲେ କିଛି ନହେଲେ ତୋ ପାଖରୁ ସିମ୍ପୁଲ ଔଷଧ ତ ପାଉଥାନ୍ତୁ।
2: କିଏ କହିଲା ମୁଁ ଡାକ୍ତରୀ ପଢ଼ିନାହିଁ ବୋଲି? ନାଇଁ ନାଇଁ, କିଏ କହିଲା ମୁଁ ଡାକ୍ତରୀ ପଢ଼ିନେ? ମିଛଟାରେ ଡକ୍ଟର ନଟବର ଲାଲ ବୋଲି ନେମ୍ ପ୍ଲେଟ୍ ଦେଇଛି।
0: ହଁ ହଁ ହଁ ହଁ, ସେମିତି ତ ନେମ୍ ପ୍ଲେଟ୍ ବାଲା ଅନେକ ନକଲି ଡାକ୍ତର ଅଛନ୍ତି, ତୁ ଯେ ସେମାନଙ୍କ ଭିତରୁ ଜଣେ ନହୁ ଏକଥା କିଏ କହିବ?
1: ମୋର ବି ତ ବେଳେ ବେଳେ ସେମିତି ସନ୍ଦେହ ହଉଛି।
2: ସନ୍ଦେହ ହଉଛି ଯଦି ମୋର ସାର୍ଟିଫିକେଟ୍ଟା ଦେଖିଦେଉ ନା କାହିଁକି? ଆଉ ଯଦି ତୁମର ବେଶୀ ସନ୍ଦେହ ହଉଛି, ତୁମ ରାଜନୀତିଆ ବାପାଙ୍କୁ କହି, ମୁଖ୍ୟମନ୍ତ୍ରୀଙ୍କୁ କହି ଗୋଟେ ଇନକ୍ୱାରି କମିଶନ ବସାଇ ଦିଅ।
0: ଭାଉଜ, ଏ ଟିଭିରେ ଯେତେବେଳେ ଡିସ୍କସନ୍ଟା ସରଗରମ ହେଇଯାଏ, ଏ ପରିବେଶକୁ ଶାନ୍ତ କରିବା ପାଇଁ ଗୋଟେ ବ୍ରେକ୍ ଦେଇ ଦିଆଯାଏ। ଆମେ ବି ଗୋଟେ ଟି ବ୍ରେକ୍ ଦେଲେ କେମିତି ହୁଅନ୍ତା? ମାନେ ଆଫ୍ଟର ଦ ଦାର୍ଜିଲିଂ ଟି ବ୍ରେକ୍।
2: ମୋ ପାଇଁ ଚା ଦରକାର ନାହିଁ।
0: ଭାଉଜ ନଟିଆ ପାଇଁ ବି ଚାହା ଆଣିବ।
3: ନଟବର,

0: ପଢ଼ି ନାହିଁ, ନହେଲେ ସରସ୍ୱତୀ ପୂଜା, ଗଣେଶ ଚଉଠି ବେଳେ ଆମର ଶିକ୍ଷକ ବନ୍ଧୁମାନେ ଡାକିଥାନ୍ତେ।
1: ଆଚ୍ଛା, ୟୁଗୁରକୁଲି ତୁମକୁ ଚାହା କାଜୁ ଦଉଛନ୍ତି ମୋର ବିରୁଦ୍ଧରେ ବାଜେ କଥା କହି ମୋ ମୁଣ୍ଡ ବିଗାଡ଼ିବା ପାଇଁ।
2: ଆଚ୍ଛା ଆଚ୍ଛା, ତୁ ସତ କହିବୁ ତ ନଟିଆ? ତୁ ଟିକେ ସତ କହ, ତୁ ଜ୍ୟୋତିଷାଚାର୍ଯ୍ୟ ଲେଖିଛୁ ନା ନାହିଁ?
1: ଲେଖିଛି ତ, କିନ୍ତୁ କାହିଁକି ଲେଖିଛି ତା ତ ତୁ ପଚାରୁନୁ।
0: କାହିଁକି ଲେଖିଛୁ?
1: ଆମର ଶ୍ୱଶୁର ମାସ ରାଜନୀତି କରୁଥିବା କଥା ଜାଣିଛ?
2: ରାଜନୀତି ନୁହେଁ ମ, ଆରେ କୁହ ଟାଉଟରି।
1: ରାଜନୀତି କହ କି ଟାଉଟରି କହ, ସେଇଟା ତାଙ୍କର ଗୋଟେ ପ୍ରଫେସନ, ଆଉ ସେଇଥିରୁ ରୋଜଗାର କରି ସେ ଘର ଚଳାଉଛନ୍ତି। ନିର୍ବାଚନ ପାଖେଇ ଆସିଲେ ଦେଖିଛ, ଲିଟି ପଣ୍ଡିତଙ୍କଠୁ ଆରମ୍ଭ କରି ଇଏ ଘୁଡ଼ୁଘୁଡ଼ି ପଟ୍ଟି ପଣ୍ଡିତ ପର୍ଯ୍ୟନ୍ତ ସବୁରି ପାଖରେ ଭିଡ଼ ଲାଗିଯାଏ।
0: ଲିଟି ପଣ୍ଡିତଙ୍କୁ ତ ଜାଣିଛି, କିନ୍ତୁ ଘୁଡ଼ୁଘୁଡ଼ି ପଟ୍ଟି ପଣ୍ଡିତଟା କିଏ?
1: ଆଗେ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ବେଳେ କିମ୍ବା ଗାଁମାନଙ୍କରେ ଯାତ୍ରା ବେଳେ ଗୋଟିଏ ରସି ଧରି କେତେଟା ଲୋକ ଘୁଡ଼ୁଘୁଡ଼ି ପଟ୍ଟି ଖେଳାନ୍ତି, ଗୋଟେ ପ୍ରକାର ଜୁଆ କହ ତ। ନିର୍ବାଚନ ବେଳେ ନେତାମାନେ ବି ସେହିମାନଙ୍କ ପାଖକୁ ଭାଗ୍ୟ ପରୀକ୍ଷା କରିବା ପାଇଁ ଚାଲିଯାଆନ୍ତି। ଏହା ଦେଖି ମୁଁ ଜ୍ୟୋତିଷ କି ଘୁଡ଼ୁଘୁଡ଼ି ପଟିବାଲା ପାଖକୁ ନ ଯାଇ ସାଇନ୍ ବୋର୍ଡ଼ରେ ଜ୍ୟୋତିଷାଚାର୍ଯ୍ୟ ବୋଲି ଲେଖିଦେଇ ନିଜେ ସେମାନଙ୍କର ଭାଗ୍ୟ ଦେଖିବାକୁ ଆରମ୍ଭ କରିଦେଲି। ଏବଂ ମୋତେ ସତ ଆଉ ତୁମକୁ ମିଛ, ମୁଁ ଡାକ୍ତରୀ ଅପେକ୍ଷା ଜ୍ୟୋତିଷରେ ଅଧିକ ରୋଜଗାର କରୁଛି।
0: ଭେରି ଇଣ୍ଟରେଷ୍ଟିଂ। ଆଚ୍ଛା କହିଲୁ, ତୁ କେମିତି ଫୋରକାଷ୍ଟ କରୁଥିଲୁ?
1: ଏସବୁ ବ୍ୟାପାରରେ ଭବିଷ୍ୟତବାଣୀ କରିବା ଅତି ସହଜ। ଯିଏ କେହି ନିର୍ବାଚନ ଲଢ଼ିବାକୁ ଯାଉଛି ସେ ଜିତିବା ଆଶାରେ ନିର୍ବାଚନ ଲଢ଼ୁଛି।
2: ତାକୁ ତୁ ନିଶ୍ଚୟ ଜିତିବୁ ବୋଲି କହିଦେବୁ?
1: ଯଦି ତୁମେ ଚଟ୍ କରି ଜିତିଯିବ ବୋଲି କହିଦେବନି, ତାହେଲେ ଯେତିକି ଫିସ୍ ମାଗିଥିବ ତାର ଅଧା ବି ଦେବ ନାହିଁ ସେ। ତେଣୁ ତାକୁ ଟିକେ ଖେଳେଇବାକୁ ପଡ଼ିବ, ତାର ଉତ୍କଣ୍ଠା ଟିକେ ବଢ଼େଇବାକୁ ପଡ଼ିବ। ତାଙ୍କୁ କହିବ ଜିତିବାର ସମ୍ଭାବନା ଅଛି, ଯେ ବିରୋଧୀ ପକ୍ଷର ଭାଗ୍ୟରେଖାଟା ବି ଟାଣ ଥିବା ପରି ମନେ ହେଉଛି। ତାପରେ 8-10 ଥର ଉଆଁ କରି ପଚାରିବ, ଆଚ୍ଛା ଆପଣ ଠିକ ଖବର ରଖିଛନ୍ତି ଯେ ବିରୋଧୀ ଦଳ ଅମୁକ ବାବୁଙ୍କୁ ଟିକେଟ୍ ଦେବା ନିଶ୍ଚିତ, ଆଉ ଜଣେ ଦୁଇଜଣ ଡିସିଡେଣ୍ଟ ନେତାଙ୍କୁ ଠିଆ କରିବା ପାଇଁ କିଛି ଖର୍ଚ୍ଚ କରିପାରିବେ?
0: କ'ଣ ଖର୍ଚ୍ଚ ପାଇଁ ସେମାନେ ରାଜି ହୁଅନ୍ତି?
1: ତୁମର ଏପରି ସବୁ କଥା ଶୁଣି କ୍ଲାଏଣ୍ଟ ପୁରା ନର୍ଭସ୍ ହେଇଗଲା ପରେ ମାରିବ ହାତୁଡ଼ି, ଗୋଟେ ଫର୍ଦ୍ଦ କାଗଜରେ ହରଣ ଗୁଣନ କରି କହିବ ଠିକ୍ ଅଛି, ଆପଣ ନମିନେସନ୍ ଦେଲା ପରେ ଶିବ ମନ୍ଦିରକୁ ଯାଇ ଯେଉଁଠି ଲିଙ୍ଗ ସ୍ୱୟଂ ଫୁଟିଛନ୍ତି 3ଟି ଦୀପ ଜାଳି ଗୋଟିଏ ନଡ଼ିଆ ପିଟି ଦର୍ଶନ କରିବେ। ମନେ ରଖନ୍ତୁ, ସୋମବାର ଦିନ ସକାଳୁ ଗାଧୁଆ ପାଧୁଆ କରି ଖାଲି ପେଟରେ ପାଣି ସୁଦ୍ଧା ନ ପିଇ ମନ୍ଦିରକୁ ଯିବେ। ଏହିପରି 3ଟି ସୋମବାର 3ଟି ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଯିବେ। ମନ୍ଦିରରୁ ବାହାରିଲା ବେଳେ ପ୍ରଥମେ ଯାହାକୁ ଭେଟିବେ ତାକୁ 5 ଶୁକା ଦାନ କରିବେ। ପ୍ରାର୍ଥୀ ସନ୍ଧି ଗଳରେ ଯେବେ ଫିସ୍ ଦେବା ଆଗରୁ ପଚାରିବ ମୁଁ ଜିତିଯିବି ତ, ଟିକେ କୁନ୍ଥେଇ କହିବେ ମୋତେ ତ ଲାଗୁଛି ଜିତିଯିବେ ବୋଲି, କିନ୍ତୁ ପରିଶ୍ରମ କରିବାକୁ ପଡ଼ିବ।
2: ସିଧା ତୁମେ ଜିତିଯିବ ବୋଲି କହିଦେଲେ କ୍ଷତି କ'ଣ ହେବ?
1: ଆରେ ଶୁଣ, ଏକାଥରକେ ଜିତିଯିବୁ ବୋଲି କହିଦେଲେ ତ ରିସ୍କ 100%। ହାରିଗଲେ ନା ତୁମକୁ ମାଡ଼ ଦେବା ପାଇଁ ମଧ୍ୟ କୁଣ୍ଠାବୋଧ କରିବେନି, କିନ୍ତୁ ଚାନ୍ସ 50-50 କହିଦେଲେ ହାରିଗଲେ ମଧ୍ୟ କିଛି ବିପଦ ନାହିଁ। କହିଦେଇପାରିବ ମୁଁ କହୁନଥିଲି ଗୁଡ଼ାଏ ରିସ୍କ ଅଛି ବୋଲି। ସେ ଯାହା ହଉ, ମୋର ସୌଭାଗ୍ୟକୁ ଶ୍ୱଶୁରଙ୍କ ସମେତ 3 ଜଣ ଯାକ ଜିତିଗଲେ।
0: ତେବେ ଏଇଟା ତୋର ଜ୍ୟୋତିଷାଚାର୍ଯ୍ୟ ବନିବାର କାହାଣୀ, ଏବେ ଦାନ୍ତ ଡାକ୍ତର ବନିବାର କାହାଣୀଟା ଟିକେ ବଖାଣ।
1: ଏଇ ବଞ୍ଚର ସିନା କେବଳ ମୋର ଅପପ୍ରଚାର କରିବାରେ ଲାଗିଛି, ପ୍ରକୃତରେ ମୁଁ ଡାକ୍ତରୀ ପଢ଼ିଛି, ଫାର୍ଷ୍ଟ କ୍ଲାସ୍ ପାଇଛି ଭାଇ।
0: କିନ୍ତୁ ଏତେ ବଢ଼ିଆ ଆରମ୍ଭ କରିଥିଲୁ, ପ୍ରଥମ ପ୍ରଥମ ଭଲ ଭିଡ଼ ଜମାଉଥିଲୁ, ପୁଣି କ'ଣ ହେଲା ଯେ ଗୋଟେ ବି ପେସେଣ୍ଟ ଦେଖା ନାହିଁ?
1: ପେସେଣ୍ଟ ଆସୁଛନ୍ତି ଯେ ଆଗ ପରି ଭିଡ଼ ନାହାନ୍ତି। କଥା ହେଲା ଭଲ ଜ୍ୟୋତିଷ ବୋଲି ଭଲ ଭବିଷ୍ୟତବାଣୀ କରିପାରୁଛି ଜାଣି ଗାଁ ଗହଳିରେ ଲୋକ ଆସି ପହଞ୍ଚି ଯାଉଛନ୍ତି, ମୁଁ କାହାରିକୁ ମନା କରିପାରୁନି।
0: ଦାନ୍ତ ରୋଗୀ ଆସୁ କି ଭାଗ୍ୟ ରୋଗୀ ଆସନ୍ତୁ, ଟଙ୍କା ତ ମିଳିଯାଉଛି।
1: ଭଲ କଥାଟେ କହିଲୁ, ଦାନ୍ତ ରୋଗୀ କି ଭାଗ୍ୟ ରୋଗୀ।
0: ଏତେ ଦିନର ଅଭିଜ୍ଞତାରୁ ଭାଗ୍ୟ ରୋଗୀଙ୍କର ଭାଗ୍ୟକୁ ସଜାଡ଼ିବାରେ ଭଲ ଅଭିଜ୍ଞତା ହୋଇଗଲାଣି, ଏବେ ତୋର ଭାଗ୍ୟକୁ ଟିକେ ସଜାଡ଼ି ଦେ, ଭାଗ୍ୟ ରୋଗୀ ନ ଆସି ଜହ ଜହ ଦାନ୍ତ ରୋଗୀ ଆସନ୍ତୁ। ନଟବର ତା କ୍ଲିନିକ ସମ୍ପର୍କରେ ନିଜେ କହିବ।
1: ନା ମୁଁ କିଛି କହିବି।
0: ଠିକ ଅଛି, ନ କହ। ମଞ୍ଚ ତୁ ତୋର ଅଭିଜ୍ଞତାରୁ କହ।
2: ନଟବର ଲାଲ ଡାକ୍ତରର ଦାନ୍ତ ଚିକିତ୍ସା କଥା କହିବି, ଯାହା କହିବି ସତ କହିବି, ସତ ଛଡ଼ା କିଛି କହିବି ନାହିଁ, ନଟବରର ମୁଣ୍ଡ ଛୁଇଁ ଶପଥ କରୁଛି।
1: ନାଇଁ ନାଇଁ ନାଇଁ, ଆରେ ମୋର ମୁଣ୍ଡ ଛୁଇଁ କିରିଆ କର ନାଇଁ।
2: ଠିକ ଅଛି ଠିକ ଅଛି, ମୋର ନିଜ ମୁଣ୍ଡ ଛୁଇଁ ଦେଉଛି। ଗଗନ ବିହାରୀକୁ ତ ତୁମେ ମାନେ ଜାଣିଛ, ସେଦିନ ମୋ ପାଖରେ ପହଞ୍ଚିଗଲା। ଆଉ ରାତି ପ୍ରାୟ ଗୋଟେ ଦେଢ଼ଟା ବେଳକୁ ଗଗନ ବିହାରୀ ତ କୁହୁରିବାକୁ ଆରମ୍ଭ କଲା, ଆଉ ହୁ କରିବାକୁ ଲାଗିଲା। ତାର କୁହୁରିବାରେ ମୋ ନିଦଟା ପଟ କରି ଭାଙ୍ଗିଗଲା। ଗଗନ କହିଲା, ଦାନ୍ତ ଦରଜ ହେଉଛି, ତୋ ପାଖରେ କିଛି ପେନ୍ କିଲର ଅଛି କି? ଗଗନ ବିହାରୀର କଷ୍ଟ ଦେଖି ମୁଁ ନଟିଆକୁ ଟେଲିଫୋନ୍ କଲା ବେଳକୁ ତାର ସ୍ତ୍ରୀ ମାନେ ଉର୍କୁଲି ଭାଉଜ ସେ ଟେଲିଫୋନ୍ ଧରିଲେ। ଭଲକିରି କିଛି ଶୁଭୁ ନାହିଁ, ଯଦି ଡାକ୍ତର ବାବୁଙ୍କୁ ଖୋଜୁଛନ୍ତି ତେବେ ଆଜି ନୁହେଁ, ଆଜି ସେ କଲରେ ଯାଇପାରିବେ ନାହିଁ। ମୁଁ ନେଇକରି ଯିବି କ'ଣ? ସକାଳ 7 ବେଳକୁ ନିଦରୁ ଉଠି ଉହୁ ଉହୁ କରି ସେଇମିତି ଲୁଙ୍ଗି ପିନ୍ଧି ବାହାରି ପଡ଼ିଲା ନଟବର ଲାଲର କ୍ଲିନିକକୁ। ଗଗନ ନଟବରର କ୍ଲିନିକ ସାମ୍ନାରେ ଠିଆ ହୋଇ ସାଇନବୋର୍ଡ଼ଟା ଦେଖି ଖିଦେଇକରି ହସୁଛି।
0: ଦାନ୍ତ ରୋଗୀ ପୁଣି ହସୁଛି?
2: ହଁ,
0: ଆରେ ଗଗନ ହସି ପାରିଲା କେମିତି?
2: ଆରେ ମୁଁ ଗଗନ ପାଖକୁ ଯାଇ ତାର କାନ୍ଧରେ ହାତ ରଖି ପଚାରିଲି, ଆରେ କଥା କ'ଣ ଗଗନ, ଭାରି ଜୋରରେ ହସୁଛୁ ଯେ? ଗଗନ ନଟିଆର ସାଇନବୋର୍ଡ଼ ଆଡ଼େ ହାତ ବଢ଼ାଇ ପୁଣି ଥରେ ହା ହା ହା ହା କରି ପୁରାପୁରି ହସିଲା, ଏତେ ଜୋରରେ ହସିଲା। ଆରେ ମୁଁ ପୁଣି ପଚାରିଲି, କ'ଣ ଦାନ୍ତ ଦରଦ ଛାଡ଼ିଗଲା କିରେ? ଗଗନ କହିଲା, ସତରେ ବଞ୍ଚୋର, ନଟବର ଲାଲର ସାଇନବୋର୍ଡ଼ ଦେଖିନା, ଆରେ ମୋର ଅଧା ଦରଦ ଉପଶମ ହେଇଗଲା। ଏମିତି ଜୋରରେ ହସିଲି ଯେ ଦାନ୍ତ ଦରଜ କଥା ଆଉ ପୁରାପୁରି ଭୁଲିଗଲି। ନଟବରର କ୍ଲିନିକର ସାଇନବୋର୍ଡ଼ରେ ଲେଖା ଥିଲା ନଟବର ଲାଲଙ୍କ ଡେଣ୍ଟାଲ କ୍ଲିନିକ। ତା ତଳକୁ ଲେଖା ହେଇଛି, ବିନା ଅସ୍ତ୍ରେ ଚାଇନିଜ ପଦ୍ଧତିରେ ଦାନ୍ତ ଚିକିତ୍ସା ହୁଏ। ନଟବର ତ ଜଣେ ଭାଗ୍ୟ ରୋଗୀର ଭାଗ୍ୟ ଗଣନା କରୁଥାଏ, ମିଶାଣ କୋଟାଣ ହରଣ ଗୁଣନ ଆଦି ନାନା ପ୍ରକାର ଗଣିତ କରି ଗଗନ କ୍ଲିନିକ ଭିତରକୁ ଯାଇ ଅନୁମାନ କରି ବେକରେ ଷ୍ଟେତ ଦେଖି ନଟବରକୁ ଠିକ ଚିହ୍ନି ପାରିଲା। ଆଉ ପଚାରି ତ ଦେଲା, ଆଉ ଆପଣ ନଟବର ଡାକ୍ତର ମାନେ ବିନା ଅସ୍ତ୍ରେ ରଣ କରୁଥିବା ଅହିଂସାବାଦୀ ସତ୍ୟାଗ୍ରହୀ?

0: ହଇଏ ଜାଣିଛ, ୟା ଭିତରେ ମୁଁ କେତେଟା ବଢିଆ କବିତା ଲେଖିଛି। ଉର୍କୁଲି, ଏ ଉର୍କୁଲି,
1: ସକାଳରୁ ଉଠି ଖଟି ଖଟି ମଣିଷ ଟିକେ ଶୋଇଲା ବେଳକୁ ତୁମେ କାହିଁକି ବିରକ୍ତ କରୁଛ ଶୁଣେ, ଆଉ ମତେ ଟିକେ ଶୋଇବାକୁ ଦିଅ।
0: ସକାଳଟାରୁ କଣଟା ଖଟିଛ ଶୁଣେ, ଦୁଇ ତିନିଟା ମିଟିଂକୁ ଯାଇ ଭାଷଣ ଦେଇଛ, ଫୁଲ ତୋଡ଼ା ପାଇ ଆସିଛ, କହୁଛ ମଣିଷ ଖଟି ଖଟି ମରିଗଲାଣି।
1: କାହିଁକି ବଜର ବଜର ହଉଛ, କଣ କହିବାର ଅଛି କୁହ, ମୁଁ ଶୋଇ ଶୋଇ ଶୁଣୁଛି।
0: ଜାଣିଛ ଉର୍କୁଲି, ୟା ଭିତରେ ମୁଁ କେତେଟା ବଢିଆ କବିତା ଲେଖିଛି, ତମେ ପଢିଛ?
1: ମୁଁ ତ ମୋର ଭାଷଣ କଥା ଖବରକାଗଜରେ ଯାହା ବାହାରୁଛି ତାକୁ ପଢିବାକୁ ସମୟ ପାଉନାହିଁ, ଆଉ ତୁମର ଗପ କବିତା ପଢିବା ପାଇଁ ମୋର ବେଳ କାଇମ।
0: ଏତେବେ ଶୁଣ, ମୁଁ ପଢିକରି ଶୁଣେଇ ଦଉଛି।
1: ହଉ ତୁମେ ପଢ, ମୁଁ ଶୋଇ ଶୋଇ ଶୁଣୁଛି।
0: ତମେ ଆଉ ଶୁଣିବ କୋଉଠି?
1: ମୁଁ ଶୋଇଲା ବେଳେ ତୁମେ ପଢିଲେ ମୋତେ ପୁରା ସ୍ୱପ୍ନ ଦେଖିଲା ପରି ମନେ ହବ, ଉଠିଲା ପରେ ନା ଏ ସ୍ୱପ୍ନକୁ ମନେ କଲା ପରେ ତୁମେ ଯାହା ପଢିଥିବ ମୁଁ ମନେ ପକେଇବି।
0: ମୁଁ ଯାଉଛି, ତମେ ଶୋଇଥାଅ।
1: ଆରେ କୁଆଡେ ଯାଉଛ ଏ ଦ୍ୱିପହରଟାରେ? ମୋ
0: ତମ ପାଇଁ ଦ୍ୱିପହର ହେଇଛି, ମୋ ପାଇଁ ସନ୍ଧ୍ୟା ହେଲାଣି।
1: ଏ ସନ୍ଧ୍ୟା ହେଇଗଲାଣି? ଆରେ ବାପରେ, ମୁଁ ଉଠୁଛି ନା, ଏ ଛଅଟାରେ ମୋର ଗୋଟେ ମିଟିଂ ଅଛି।
0: ମିଟିଂ? ତମର ମିଟିଂ ପାଇଁ ଚିନ୍ତା, ଅଥଚ ମୋର କବିତା କି ଗପଟେ ପଢିବା ପାଇଁ ବେଳ ହଉନି।
1: ସତରେ ତୁମେ ଏତେ ଗପ କବିତା ଲେଖୁଛ, ହଇଗୋ ତମେ ବି ପୁରସ୍କାରଟାଏ ପାଆନ୍ତ ନାହିଁ? ଆଜିକାଲି ତ ରାମାଦାମା ପୁରସ୍କାର ପାଉଛନ୍ତି।
0: ଖାଲି ଭଲ କବିତା କି ଗପ ଲେଖିଦେଲେ ପୁରସ୍କାର ମିଳେ ନାହିଁ ଉର୍କୁଲି, ସେଥିପାଇଁ ଧରାଧରି ଦରକାର, ଲବି ଦରକାର। ସଭା ସମିତିରେ ବିଶିଷ୍ଟ ସମାଲୋଚକ ମାନେ ମୋର ଗପ କବିତା ପଢି ବହୁତ ବଢିଆ ଅଛି ବୋଲି କହୁଛନ୍ତି, କିନ୍ତୁ ପୁରସ୍କାର ପାଇବା ପାଇଁ ନା, ସେଇଟା ଯଥେଷ୍ଟ ନୁହେଁ।
1: ତୁମ ସାଙ୍ଗମାନେ ତହୁଁବଡ଼ା କରିତକର୍ମା, ସେମାନଙ୍କୁ କୁହ ତୁମ ପାଇଁ କୁହାବୁଲା କରିବେ, ଲବି କରିବେ।
0: ଆଇଡିଆଟା ମନ୍ଦ ନୁହେଁ, ଦେଖାଯାଉ।
1: ହଉ ମୁଁ ଯାଉଛି ମିଟିଂକୁ।
2: ହେଇ କରିତକର୍ମା ଆସିଲେଣି, ଆମେ ତିନିହେଁ ମିଶି ଗୋଟେ ଯୋଜନା କରିବା।
3: କେଉଁ ବିଷୟରେ ଯୋଜନା ଚାଲିଛି ବାବା ନଟବର ଦିବାଗର, କାହା ବିରୁଦ୍ଧରେ ଚକ୍ରାନ୍ତ କରୁଛ କି ରେ?
2: ବାବା କରିତକର୍ମା, ତୁ କିଛି ଗୋଟେ ଉପାୟ ଚିନ୍ତା କର।
3: ଆରେ କ'ଣ କରିବାକୁ ଅଛି କୁହ, ଏଇ ଚିନ୍ତା ଫିନ୍ତାରେ ମୋର ବିଶ୍ୱାସ ନାହିଁ ମ।
2: ହଉ ହେଲା, ଚିନ୍ତା କରିବା ଦରକାର ନାହିଁ, ତୁ ତ ଜାଣୁ ଆମର ପ୍ରିୟ ବନ୍ଧୁ ନଟବର ଏବେ ଗଦା ଗଦା ଗଳ୍ପ କବିତା ଲେଖୁଛି।
3: ହଁ,
2: ଉର୍କୁଲି ଭାଉଜ ଗପ କବିତା ଲେଖିବା ପାଇଁ ପ୍ରେରଣା ନଦେଲେ ବି ପୁରସ୍କାରଟାଏ ଯୋଗାଡ଼ କରିବା ପାଇଁ ଜୋରଦାର ଇଚ୍ଛା ପ୍ରକାଶ କରିଛନ୍ତି।
3: ଆଚ୍ଛା ଆଚ୍ଛା,
2: ସେଇଥିପାଇଁ ନଟବର ଗୋଟେ ପୁରସ୍କାର ପାଇବା ପାଇଁ ଚାହୁଁଛି।
0: ଏତେ ଦିନ ଲେଖାଲେଖି କଲା ପରେ ମୁଁ ଜାଣିପାରିଛି ଯେ ଧରାଧରି ନକଲେ, ଲବି କରି ନ ପାରିଲେ ପୁରସ୍କାର ମୋଟେ ମିଳୁନି। ତୁ କରିତକର୍ମା ଉପାୟଟିକୁ ବାହାର କର, କାରଣ ଏଇ ଲାଇନ୍ରେ ତୋର କିଛିଟା ଅଭିଜ୍ଞତା ଅଛି।
3: ସହଜ ଉପାୟଟି ବତେଇବି।
2: କ'ଣ?
3: ନଟବର, ଉର୍କୁଲି ଭାଉଜ ତ ତୁ ପୁରସ୍କାରଟାଏ ପା ବୋଲି ଚାହୁଁଛନ୍ତି, ସେଇଥିପାଇଁ ତତେ ଉସ୍କଉଛନ୍ତି। ଭାଉଜଙ୍କୁ କୁହାଯାଉ ତାଙ୍କର ଟାଉଟର ବାପା ଏହି ପୁରସ୍କାର ଯୋଗାଡ଼ କରିବା କାମଟା କରିବେ। ଆରେ ମୁଁ ଜାଣେ ତୋର ଶ୍ୱଶୁର ମହାଶୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି MLA ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଜାଣନ୍ତି, ସେ ଚାହିଁଲେ ନା ସହଜରେ ସରକାରୀ ପୁରସ୍କାରଟାଏ କରାଇ ଦେଇପାରିବେ।
2: ଉର୍କୁଲି ଭାଉଜଙ୍କୁ ତାଙ୍କ ବାପା ବହୁତ ସ୍ନେହ କରନ୍ତି, କାରଣ ଗୋଟିଏ ବୋଲି ଅଳିଅଳ କନ୍ୟାକୁ ଭଲ ପାଇବା ସ୍ୱାଭାବିକ, ତେଣୁ ଭାଉଜ ତାଙ୍କର ବାପାଙ୍କୁ ଯାହା କହିବେ ନିଶ୍ଚୟ କରିବେ।
3: ଆରେ ନଟବର, ତୋ ପରି ଜଣେ କବିର ପତ୍ନୀ ହେବା ଭାଉଜଙ୍କ ପାଇଁ ଭାଗ୍ୟର କଥା। ତା ଛଡ଼ା ତୁ ତ ଜାଣୁ ଦିବାକର, ଭାଉଜ ବିବାହ ପୂର୍ବରୁ ଯେଉଁ ପ୍ରେମପତ୍ର ସବୁ ଦେଉଥିଲେ ନଟବର ସେ ସବୁକୁ ସାଇତି ରଖିଥିଲା, ତାକୁ ଛପେଇଲା ପରେ ସମାଲୋଚକମାନେ ପାଠକମାନେ ପ୍ରେମ ଗଳ୍ପ କହି ଭୁରି ଭୁରି ପ୍ରଶଂସା କଲେ। ନଟବର ଯେତେ କରି ଏହା ପ୍ରେମପତ୍ର ପ୍ରେମପତ୍ର ବୋଲି କହିଲା, କେହି ବିଶ୍ୱାସ କଲେ ନାହିଁ।
0: ହେଲେ ସମୟ ଗଡ଼ିଯାଉଛି ଭାଇ, ବୟସ ବି ଖସିଯାଉଛି, ଯାହାକୁ କହନ୍ତି ପାଗ ଭିଡ଼ୁ ଭିଡ଼ୁ କଚେରୀ ବରଖାସ।
3: ଆରେ ଠିକ୍ ଅଛି ଠିକ୍ ଅଛି, ତୁ ଆଉ ବିକଳିଆଙ୍କ ପରି ହଁ ନାହିଁ ମ, ମୋତେ ଟିକେ ଭାବିବାକୁ ସମୟ ଦେ, କିଛି ଗୋଟେ ଉପାୟ ତ ବାହାର କରିବା। ହଁ ନଟବର, ତୁ କେତେ ଟଙ୍କା ଖର୍ଚ୍ଚ କରିପାରିବୁ କୁହ?
0: ଏଥିପାଇଁ ହାତ ଗୁଞ୍ଜା ମାନେ ଲାଞ୍ଚ ଦେବାକୁ ପଡ଼ିବ।
3: ମୋତେ କ'ଣ ପାଇଲୁ କିରେ, ଏଇ ପୁରସ୍କାର ପାଇଲା ବାଲା ଦେବ କାହିଁକି?
2: ତେବେ
3: ନଟବର ସବୁବେଳେ ଯେଉଁ କଥା କହେ, ତୋର ଧାନକେ ତୋର ମୁରି,
2: ମାନେ ନଟିଆ ଦେବ ପୁଣି ନଟିଆ ପାଇବ।
3: ଆରେ ଯେତିକି ଖର୍ଚ୍ଚ କରିବୁ ସେତିକି ପାଇବୁ।
2: ମୁଁ ତ କିଛି ବୁଝିପାରୁନି, ତୁ କେମିତି ଦିଆନିଆଟା କରିବୁ?
3: ଆରେ ଏଥିରେ ବୁଝିବାର କ'ଣ ଅଛି, ଅତି ସହଜ, ରୋହି ଭାକୁର ମାରିବା ପାଇଁ ଆମେ କୁତରୀ ଚରା ଦେବା, କୁତରୀ।
0: ଭାଇ କରିତକର୍ମା, ଏତେ ଲମ୍ବା ଚଉଡ଼ା ନକରି କଥାଟାକୁ ଟିକେ ସର୍ଟକଟ୍ରେ କହ,
3: ତେବେ ଶୁଣ, ପ୍ରଥମେ ଆମେ ଗୋଟେ ଲୋକାଲ ପ୍ରାଇଜ୍ର ବ୍ୟବସ୍ଥା କରିବା, ଆଉ ନଟବର ତୁ ଯଦି ରାଜି ହେବୁ ପୁରସ୍କାରଟା ଉର୍କୁଲି ଭାଉଜଙ୍କ ନାମରେ ଉର୍କୁଲି ପୁରସ୍କାର ନାଁ ଦେବା। ପୁରସ୍କାରର ମୂଲ୍ୟ 10,000 ଟଙ୍କା।
2: 10,000 ଟଙ୍କା?
3: ହଁ, 10,000 ଟଙ୍କାର ଗୋଟେ ଚେକ୍ ନଟବର ପାଇବ, ଏବଂ ତା ସହିତ ଏକ ଦାମୀ କାଶ୍ମୀରୀ ଶାଲ୍ଟିଏ ମଧ୍ୟ ପାଇବ। କିନ୍ତୁ ସେଦିନ ସହରର ଗଣ୍ୟମାନ୍ୟ ସାହିତ୍ୟିକ ସାମ୍ବାଦିକମାନଙ୍କୁ ଡାକି ଯେଉଁ ଟି ପାର୍ଟିଟା ଦେବା ନା, ସେହି ଖର୍ଚ୍ଚ ତୁ ଫେରି ପାଇବୁ ନାହିଁ।
2: କହି ବାତ ନାହିଁ।
3: ଏହି ଉର୍କୁଲି ପୁରସ୍କାର ଦେବା ପାଇଁ କାହାକୁ ଡାକିବା ଜାଣୁ?
2: କାହାକୁ?
3: ତୋର ସମ୍ମାନସ୍ପଦ ଶ୍ୱଶୁରଙ୍କୁ।
2: ଓ, ପୁଣି ମୋ ଶ୍ୱଶୁରକୁ? ଓହୋ, ନଟବର ତୁ ଚୁପ୍ ରହ।
3: ଆରେ ବାବା, ପ୍ରଥମେ ମୋ ପୁରା କଥାଟା ଶୁଣିଯା।
2: ଠିକ୍ ଅଛି।
3: ସେ ଆସି ଉର୍କୁଲି ପୁରସ୍କାର ଦେବେ ନଟବର ଲାଲକୁ, ମାନେ ତୋତେ, ଏବଂ ସେହି ପୁରସ୍କାର ବିତରଣ ସଭାର ସଭାପତି ହୋଇ ମୁଁ କରିତ କର୍ମା ମୁଖ୍ୟ ଅତିଥି, ମାନେ ତୋର ଶ୍ୱଶୁର ମହାଶୟଙ୍କୁ ସଭାରେ କହିବି, ଆଜି ତ ନଟବର ଲାଲ ଲୋକାଲ ପ୍ରାଇଜ୍ଟା ପାଇଲା, ମୁଖ୍ୟ ଅତିଥି ମହାଶୟ ରାଜ୍ୟସ୍ତରୀୟ ପୁରସ୍କାରଟାଏ ପାଇବାର ବ୍ୟବସ୍ଥା କରନ୍ତୁ। ଯୋଜନାଟି କେମିତି ହେଇଛି କହ। ଆରେ ଭାକୁର, ଆଉ ଖସି ପଳାଇ ପାରିବନି।
2: ଉର୍କୁଲି ଭାଉଜ ଯେଉଁ ହୋଇଗୋ ତୁମେ ପୁରସ୍କାରଟାଏ ପାଆନ୍ତ ନାହିଁ ବୋଲି ଅଳି କରୁଥିଲେ, ତାହା ଆପେ ଆପେ କାର୍ଯ୍ୟକାରୀ ହେଇଯିବ। ଭାଉଜ ନିଜେ ବାପାଙ୍କ ପାଖରେ ଅଳି କରିବେ, ସ୍ୱାମୀ ମୋର ପୁରସ୍କାରଟାଏ ପାଆନ୍ତୁ ବୋଲି।
3: ବାସ୍,
0: ମାନିବାକୁ ପଡ଼ିବ ରେ କରିତ କର୍ମା। ତୁ ସତରେ କରିତ କର୍ମାଟେ?
3: ହଁ ନଟବର, ଠିକ୍ କହୁଛୁ। ହେଲେ ତୁ ଯେଉଁ ଚେକ୍ ସହିତ ଶାଲ୍ଟିଏ ପାଇବୁ ନା, ତାକୁ ମୋତେ ଦେଇଦେବୁ।
2: ଠିକ୍ ହେ, ଶାଲ୍ଟା ତୁ ପାଇବୁ,
1: କିନ୍ତୁ ଚେକ୍ଟା ମୁଁ ନେବି।
2: ଆଉ ମୁଁ
4: ଫୁଲ ତୋଡ଼ା।
2: ଆଚ୍ଛା, ତୋର ଧାନ କେ ତୋର ମୁରି, ଆଉ ଦେ କେଉଁ ଟେଣ୍ଟ ଭୁଷ କରି।

ଶୁଣିଲି ନାଟକ ହଇଗୋ ତୁମେ ଗୋଟେ ପୁରସ୍କାର ପାଆନ୍ତ ନାହିଁ। ରଚନା ଶରତ ନାରାୟଣ ବେହେରା, ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର। ନାଟକର ବିଭିନ୍ନ ଚରିତ୍ରରେ ଅଂଶଗ୍ରହଣ କରିଥିବା କଳାକାରମାନେ ଥିଲେ ନଟବର ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଉର୍କୁଲି ମମତା ପଣ୍ଡା, ବନଛୋଡ଼ ଡକ୍ଟର ଦ୍ୱାରିକାନାଥ ନାୟକ, ଦିବାକର ପ୍ରଦୀପ କୁମାର ପଣ୍ଡା ଏବଂ କରିତ କର୍ମା କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଶ୍ରୀବତ୍ସ ସାହୁଙ୍କ ରଚନାରୁ କଣ୍ଠ ଦେଇଛନ୍ତି ସବିତା ପଟ୍ଟନାୟକ।

ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। କାର୍ଯ୍ୟକ୍ରମରେ ଏଥର ଶ୍ରୀବତ୍ସ ସାହୁଙ୍କ ରଚନାରୁ ଧୀରେ

କାର୍ଯ୍ୟକ୍ରମରେ ଏଥର ସବିତା ପଟ୍ଟନାୟକ ଏବଂ ଧୀରେନ୍ଦ୍ର କୁମାର ନାୟକଙ୍କ ଦ୍ୱୈତକଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଶ୍ରୀବତ୍ସ ସାହୁ।

ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। କାର୍ଯ୍ୟକ୍ରମ ଶେଷରେ ଯୋଗେଶ୍ୱର ପଣ୍ଡା ଏବଂ କୃଷ୍ଣ ପଟେଲଙ୍କ ଦ୍ୱୈତକଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଦୁର୍ଗା ନାରାୟଣ।

0: ଶୁଣୁଥିଲେ ସମ୍ବଲପୁରୀ ଗୀତ ଖଣ୍ଡଶିଳ୍ପୀମାନେ ଥିଲେ ସବିତା ପଟ୍ଟନାୟକ, ଧୀରେନ୍ଦ୍ର କୁମାର ନାୟକ, ଯୋଗେଶ୍ୱର ପଣ୍ଡା ଓ କ୍ରିଷ୍ଣା ପଟେଲ। ଗୀତଗୁଡ଼ିକୁ ରଚନା କରିଥିଲେ ଶିବସ ସାହୁ ଓ ଦୁର୍ଗାନାରାୟଣ ମିଶ୍ର। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 5ଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଭାରତର ସଭ୍ୟତା, ଶକ୍ତି, ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆଇବା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜା। ବିଧାୟକ ଦଳ ନେତା ନିର୍ବାଚନ ନେଇକରି ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ, ଆଇବା କାଲି ହେବା ଶପଥ ଗ୍ରହଣ। ରାଷ୍ଟ୍ର ପ୍ରତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବେ ଆଜି ନୂଆଦିଲ୍ଲୀଠାରେ ହୋଇଯାଇଛି ଗୋଟିଏ ଗଣଦୌଡ଼। ଆକାଶବାଣୀ, ଦୂରଦର୍ଶନ ଆଉ ପ୍ରସାର ଭାରତୀ ସଦସ୍ୟମାନେ ଗଣଦୌଡ଼ଟି ହେଲେ ସାମିଲ। ଭାରତୀୟ ରେଳବାଇର ପ୍ରାୟ 362 କୋଟି ଟଙ୍କା ବ୍ୟୟ

0: ଉତ୍ତର ରେଲବାଇର ପ୍ରମୁଖ ରୁଟ୍ମାନଙ୍କୁ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକେ କରିଛେ ମଞ୍ଜୁର। ରେଲ ସୁରକ୍ଷା ଓ ଆଧୁନିକୀକରଣକେ ପ୍ରୋତ୍ସାହିତ କରିବା ବୋଲି ରେଳବାଇ ତରଫୁ ଦେଇଛନ୍ ସୂଚନା। ସ୍ୱାସ୍ଥ୍ୟସେବା କ୍ଷେତ୍ରକେ ଅଏତକା ମଜବୁତ କରିବା ଲକ୍ଷ୍ୟନେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ଲାଗି ସମନ୍ୱିତ ତାଲିମର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ପୁରୀରେ ଥିବାର କଳା ସଂସ୍କୃତି ଆର ଐତିହ୍ୟ ଜାଗାମାନଙ୍କର ସୁରକ୍ଷା ପ୍ରଚାର ପ୍ରସାର ନେଇକରି ସରକାରଙ୍କ ତରଫୁ ପ୍ରୟାସ ଜାରି। ସାରା ଦେଶ ଏହି କ୍ଷେତ୍ରରେ କାମ କରୁଥିବାର ଇନ୍ଟେକ୍ ସଂସ୍ଥାର ପୁରୀ ଚାପ୍ଟର ଶୁଭାରମ୍ଭ କରିଛନ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭିନ୍ନକ୍ଷମ ଅଧିକାର ଆଇନ 2026 ବାବଦେ ଗୋଟିଏ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଭବନରେ ହୋଇଯାଇଛି ଅନୁଷ୍ଠିତ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଆଉ କର୍ମଚାରୀ ଉତ୍ସର୍ଗୀକୃତ ସେବା ମନୋଭାବକେ ସ୍ୱୀକୃତି ଦେବାର ରେଡ୍କ୍ରସ୍ ଆଉ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାଣ୍ଟଙ୍କୁ ସମ୍ମାନ ଜଣାଇକରି ଆଜି ସାରା ପୃଥିବୀରେ ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ଦୂର ନାଇଁ ଦେଇକରି ରୋଗୀକେ ଚିହ୍ନା ଆଉ ସମର୍ଥନ ଦେବାର ବାର୍ତ୍ତା ନେଇକରି ଆଜ୍ ଭିନ୍ ଭିନ୍ ଜାଗାନ ପାଳନ କରାଯାଉଛି ବିଶ୍ୱ ଥାଲେସେମିଆ ଦିବସ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ତରଫୁ ପରିଚାଳିତ 10 କ୍ଲାସ୍ର 2 ନମ୍ବର ବୋର୍ଡ ପରୀକ୍ଷା ଆଇବା 15 ତାରିଖନୁ ହେବା ମୂଲ ଆଉ ଚାଲ୍ବା ଆଇବା 21 ତାରିଖ ତକ। ଆଉ ଆଇବା 24 ଘଣ୍ଟା ଭିତରେ ଧୁକାଗଡ୍ଡି ସାଙ୍ଗେ ବର୍ଷା ହେବା ନେଇକରି ରାଜ୍ୟର ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏଇ ତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜ ବେଲର 6:05।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିଛନ୍ତି କୃଷ୍ଣଚନ୍ଦ୍ର ବାରିକ ଏବଂ ତାଙ୍କ ସାଥୀମାନେ।

0: बोलो भाई प्रेम से
1: राधे श्याम।
2: ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କଲେ କୃଷ୍ଣଚନ୍ଦ୍ର ବାରିକ ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ ବନମାଳୀ ସେଠ, ସୁରଥ ମରେଇ, ମନବୋଧ ନେତି ଓ ଶଙ୍କର୍ଷଣ ସାହୁ। ଆକାଶବାଣୀ ସମ୍ବଲପୁର ଶ୍ରୋତାମାନଙ୍କୁ ଆମେ ସୂଚାଇ ଦେଉଛୁ ଯେ କୌଣସି ଅନିର୍ବାର୍ଯ୍ୟ କାରଣବଶତଃ ଆମେ ଆଜି ଯୁବବାଣୀ କାର୍ଯ୍ୟକ୍ରମର ଲାଇଭ୍ ଫୋନ୍ ଇନ୍ ହ୍ୟାଲୋ ଯୁବବାଣୀ ପ୍ରସାରିତ କରିପାରୁନାହୁଁ, ସେଥିପାଇଁ ଆମେ ଦୁଃଖିତ। ଶୁଣନ୍ତୁ ଯୁବବାଣୀ କାର୍ଯ୍ୟକ୍ରମରେ ସ୍ୱରଲିପି।

0: ନମସ୍କାର ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ସ୍ୱରଲିପିର ଆଉ ଏକ ସଙ୍ଗୀତମୟ ଯାତ୍ରାରେ। ମୁଁ ଆପଣମାନଙ୍କର ସାଥୀ ପୁଷ୍ପାଞ୍ଜଳି ଦାସ ଏବଂ ମୋ ସହିତ ଅଛନ୍ତି
1: ମୁଁ ପ୍ରୀତରଞ୍ଜନ ପଣ୍ଡା।
0: ଆମେ ଆପଣମାନଙ୍କୁ ନେଇଯିବୁ ସ୍ୱରଲିପିର ଏହି ସଙ୍ଗୀତମୟ ଦୁନିଆକୁ। ତେବେ ଆରମ୍ଭ କରିବା। ରଘୁକୁଲ ରୀତି ସଦା ଚଲି ଆଇ ପ୍ରାଣ ଯାଏ ପର ବଚନ ନ ଯାଏ। ଆରେ କଣ ହେଲା ପ୍ରୀତ, ପୁରା ଚୁପ୍ ରହିଲ ଯେ? କଣ ତମେ ପ୍ରତିଜ୍ଞା କରିକି ଆସିଛ କି ଯେ ଆଜି ତମେ କିଛି କିଛି ବି କହିବନି?
1: ଆରେ ନାଇଁ ନାଇଁ, ସେମିତି କିଛି ନାହିଁ। ତମେ କିଛି ପଚାରିବା ଆଗରୁ ମୁଁ ତମର କଥାକୁ ଲକ୍ଷ୍ୟ କରୁଥିଲି। ମୁଁ ଜାଣିଛି ନିଶ୍ଚିତ ଭାବରେ ତମର କଥାରେ ହିଁ ଆଜିର ବିଷୟବସ୍ତୁଟି ଲୁଚି ରହିଥିବ। ତେବେ ଆଜିର ବିଷୟବସ୍ତୁଟି
0: ବିଷୟବସ୍ତୁଟିକୁ ଜାଣିବା ପୂର୍ବରୁ ଚାଲ ଗୋଟିଏ ଗୀତ ଶୁଣିବା। ତେବେ ଶ୍ରୋତାବନ୍ଧୁ ଆପଣମାନେ ମଧ୍ୟ ଶୁଣନ୍ତୁ ଆଉ ଭାବନ୍ତୁ ନା ଆଜିର ବିଷୟଟି କ'ଣ।

0: ହଁ, ଗୀତଟି ତ ବହୁତ ବଢ଼ିଆ ଲାଗିଲା, ଆଉ ଆମ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ଭଲ ଲାଗିଥିବ ନିଶ୍ଚୟ। ତେବେ
1: ଆଉ କ'ଣ, କାର୍ଯ୍ୟକ୍ରମ ଆରମ୍ଭରୁ ମୁଁ ରାମାୟଣର ଗୋଟିଏ ଛୋଟିଆ କବିତାଟେ କହିଲି ନା, ମାନେ ମୁଁ କହିବା ଅର୍ଥ ଯେ ରାମାୟଣରେ ଦଶରଥ ଯେପରି ସେ ଯାହା ହେଉ ନା କାହିଁକି ତାଙ୍କ ସ୍ତ୍ରୀ କୈକେୟୀଙ୍କୁ ସେ ନିଜେ ଦେଇଥିବା ଦୁଇଟି ବଚନ ପରବର୍ତ୍ତୀ ସମୟରେ ପାଳନ କରିଥିଲେ।
0: ତେବେ ପୁଷ୍ପା, ଆଜିର ବିଷୟବସ୍ତୁଟି ହେଲା ବଚନ, ପ୍ରତିଜ୍ଞା କିମ୍ବା କସମ।
1: ହଁ ଶ୍ରୋତା ବନ୍ଧୁ, ଆଗକୁ ବଢିବା ପୂର୍ବରୁ ଚାଲନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ।

0: ତେବେ ପ୍ରିୟ, ଏଇ ଶବ୍ଦଟି ଆମ ପାଇଁ ବିଲକୁଲ ବି ଅଜଣା ନୁହେଁ। ହଁ, ଏମିତି ବି ହୁଏ ସକାଳୁ ଉଠିବା ପରଠୁ ପୁଣି ସେଜକୁ ଯିବା ପର୍ଯ୍ୟନ୍ତ ଆମ ପାଟିରେ ଏ ଶବ୍ଦଟି ଆମ ଅଜାଣତରେ ହେଉ ପଛେ ଆସି ହିଁ ଯାଏ।
1: ଏଠି ଆଉ ଗୋଟିଏ ଉଦାହରଣ ଦେବି। ଆମେ ସ୍କୁଲରେ ପ୍ରାର୍ଥନା କଲା ସମୟରେ ଗୋଟିଏ ପଦ ଶେଷରେ ଗାଉ, ଯେ ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ମାନେ ଇଏ ବି ଗୋଟିଏ ପ୍ରକାର ପ୍ରତିଜ୍ଞା, ଯେ ଜୀବନ ପଛେ ଚାଲିଯାଉ କିନ୍ତୁ ସତ କହିବି।

0: ତେବେ ପ୍ରିୟ, ଏହି ପ୍ରତିଜ୍ଞା, ବଚନ କିମ୍ବା କସମ ଏସବୁ ରୂପରେ ଅନେକ, କିନ୍ତୁ ଅର୍ଥରେ ଗୋଟିଏ। ଆମେମାନେ ସବୁବେଳେ ଚେଷ୍ଟା କରିବା ଯେ ଆମେ ଅନ୍ୟକୁ ଯେଉଁ କଥା ଦେଉଛେ ସେ ଯେମିତି ଅନ୍ୟଥା ନହେବ, ଆମ କଥା କିମ୍ବା ପ୍ରତିଜ୍ଞାର ମୂଲ୍ୟ ରହୁ।
1: ହଁ, ଆମେ ବାପା ମାଙ୍କୁ ଦେଇଥିବା କଥା ହେଉ କି ସାଙ୍ଗମାନଙ୍କୁ ଦେଇଥିବା କଥା, ତାକୁ ଯେମିତି ହେଲେ ପାଳନ କରିବା। ତମେ କହୁଥିଲ ନା ପୁଷ୍ପା, ଯେ ପ୍ରତିଜ୍ଞାର ରୂପ ଅନେକ। ଆଉ ଗୋଟିଏ ଉଦାହରଣ ଦଉଛି ପ୍ରତିଜ୍ଞାର, ଅପନି ଆଜାଦି କୋ ହମ ହରଗିଜ୍ ମିଟା ସକତେ ନହିଁ, ସର କଟା ସକତେ ହୈଁ ଲେକିନ ସର ଝୁକା ସକତେ ନହିଁ। ମାନେ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନେ ପ୍ରତିଜ୍ଞା କରିଥିଲେ ଯେ ଦେଶର ସ୍ୱାଧୀନତା ପାଇଁ ସେମାନେ ପଛଘୁଞ୍ଚା ଦେବେ ନାହିଁ।

0: ଯିଏ କଥା ରଖେ ନାହିଁ ତା ସାଙ୍ଗେ ଭାବ ରଖି କିଛି ଲାଭ ନାହିଁ। ପୁରାଣରେ ହେଉ କିମ୍ବା ଆଜିର ଆଧୁନିକ ସଭ୍ୟତାରେ ଏହି ଶବ୍ଦଟିର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ନଚେତ ଆମେ ଅନ୍ୟମାନଙ୍କର ସାମ୍ନାରେ ମିଥ୍ୟାବାଦୀ ବୋଲି ପ୍ରମାଣିତ ହେବା।

0: ଏ ତ ଥିଲା ଆଜିର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ବିଷୟରେ ଆପଣଙ୍କର ମତାମତ ଆମକୁ ଜଣାଇବେ।
1: ତେବେ ଶ୍ରୋତା ବନ୍ଧୁ, ଆଗାମୀ ସପ୍ତାହରେ ଆଉ ଗୋଟିଏ ନୂତନ ବିଷୟବସ୍ତୁକୁ ନେଇ ଆମେ ପୁଣି ଆସିବୁ। ସେତେବେଳ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ।

0: ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ ଯେପରି ମଦ, ବିଡ଼ି, ସିଗାରେଟ୍, ତମାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ସବୁବେଳେ ସତର୍କ ରୁହନ୍ତୁ, ଅଂଶୁଘାତକୁ ପ୍ରତିରୋଧ କରନ୍ତୁ। ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ। ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରି
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସନ୍ଧ୍ୟା ଛଅଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଲଭଲିନ ନିଗମ। भारतीय जनता पार्टी के वरिष्ठ नेता शुभेंदु अधिकारी पश्चिम बंगाल के नए मुख्यमंत्री होंगे। कोलकाता में आज उन्हें भाजपा विधायक दल का नेता चुना गया। श्री अधिकारी राज्य के पहले भाजपा मुख्यमंत्री बनेंगे। केंद्रीय गृह मंत्री अमित शाह की उपस्थिति में पार्टी विधायक दल की बैठक में श्री अधिकारी को नेता चुना गया। श्री शाह ने बताया कि बैठक में श्री अधिकारी के निर्विरोध चुना गया।
3: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं। उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है। इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूँ।
2: नई सरकार का शपथ ग्रहण समारोह कल कोलकाता के ब्रिगेड परेड ग्राउंड में होगा। तमिलनाडु में सबसे बड़ी पार्टी तमिलगा वित्री कड़गम टीवी के को नई सरकार

0: ବିଶ୍ୱ ରେଡ୍କ୍ରସ୍ ଦିବସ ମହାପ୍ରଭୁମାନଙ୍କ ନୀତି ନିର୍ଘଣ୍ଟ ସହିତ ରଥ ତିଆର ସଫାସୁତୁରା ପିଇବାର ପାଏନ୍ ଆର୍ ବିଜୁଳି ବ୍ୟବସ୍ଥାକେ ନେଇକରି ପହେଲା ରଥଯାତ୍ରା ସମନ୍ୱୟ ବୈଠକ ଥି ଆଇଜ ହେଇଛି ଗୋଟିଏ ଆଲୋଚନା। ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଲାଗି ଆଇଷ୍ଠାନ ମୂଲ ହେଲା ଫର୍ମ ପୂରଣ ପରୀକ୍ଷା। ଛାତ୍ରଛାତ୍ରୀ ଅନ୍ଲାଇନ୍ ଥି କରିପାରିବେ ପଞ୍ଜୀକରଣ। ମ୍ୟାଟ୍ରିକ୍ ପରୀକ୍ଷା ଫଲ ବାହାରବା ଋତୁରୁ ଭିନ୍ ଭିନ୍ ବିଷୟରେ ଫେରଘାଏ ଖାତା ଯାଞ୍ଚ କରବାର ପ୍ରକ୍ରିୟା ଆଇବା ସୋମବାରଠାନୁ ମୂଲ ହେବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବାହାରିଲା ବିଜ୍ଞପ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇକରି ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟରେ ବହୁତ ଦିନ ଧରିକରି ପଡ଼ି ରହିଥିବା ରାଜସ୍ୱ ମାମଲାର ତୁର୍ତ୍ତି ଶୁଣାଣି ଆର୍ ସମାଧାନ ଲାଗି ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହୋଇଯାଇଛି ଗୋଟିଏ ସମୀକ୍ଷା ବୈଠକ। ଆଉର୍ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ରାଇଡର୍ସ ଆଉ ଦିଲ୍ଲୀ କ୍ୟାପିଟାଲ୍ସ ଭିତରେ ହେବା ମ୍ୟାଚ୍। ସଞ୍ଜ ବେଲର 7:30 ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ର ଖେଳାଯିବା ଏହି ମ୍ୟାଚ୍। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

0: ଶୁଣୁଥିଲେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ପରିବେଷଣ କଲେ ରାଜକୁମାର ମୁଣ୍ଡା ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ ମଧୁସୂଦନ ମୁଣ୍ଡା, ଦେବେନ୍ଦ୍ର ମୁଣ୍ଡା, ଦୁବେନ ସିଂ ମୁଣ୍ଡା, ପୀତାମ୍ବର ମୁଣ୍ଡା, ପାର୍ବତୀ ମୁଣ୍ଡା, ଇନ୍ଦି ମୁଣ୍ଡା, ସୁରୁ ମୁଣ୍ଡା, ଗୁରୁବାରୀ ମୁଣ୍ଡା ଏବଂ ତୁରା ମୁଣ୍ଡା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା, ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ, ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝି କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହି ହେ। ହମାରା ଲୋକ କୋଲକାତା କୁ ଆପଣା ଦୁସରା ଘର ମାନତେ ହେ। ହମ ଦୋନୋ ରାଜ୍ୟ କି ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀ କୁ ସିର୍ଫ ଭକ୍ତି ନହି କରତେ ହେ, ଦିଲ ସେ ପ୍ୟାର କରତେ ହେ। ଆଗଲେ ଚଲକେ ମହାପ୍ରଭୁ କେ ଆଶୀର୍ବାଦ ସେ ହମ ଦୋନୋ ରାଜ୍ୟ ମେ ଓର ଭି ପ୍ୟାର ନିଶ୍ଚିତ ରୂପ ସେ ବଢ଼େଗା। ୟେ ବିଜୟ ଯାତ୍ରା ମେ ହର ଏକ କାର୍ଯ୍ୟକର୍ତ୍ତା ସାମିଲ ହେ।
0: ଶ୍ରୀ ଅଧିକାରୀ ଆସନ୍ତାକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ

0: ପ୍ରଭାତି ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625 ଘର ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷା ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ କଟକସ୍ଥିତ ଖପୁରିଆ କରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା, ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ, ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଯେଉଁ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କର ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ଯେଉଁ ସମସ୍ୟା ଅଛି ସେମାନେ ସେମାନଙ୍କର ମତାମତ ଦେଇଛନ୍ତି, ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ୍ କରିବା ତଦ୍ୱାରା ଆମର ଏହି ରଥଯାତ୍ରା ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ ହେବ, ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୁନାଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ୍ ସହ ଯୋଡ଼ି ହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ ମାନବିକତା ପାଇଁ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡୁନାନ୍ଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍ମରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରୀ ଡୁନାନ୍ ଆନ୍ତର୍ଜାତିକ କମିଟି ଗଠନ

0: ପାଇଁ ଏକତା। 1863 ମସିହାରେ ଆନ୍ତର୍ଜାତିକ ରେଡ୍କ୍ରସ୍ କମିଟି ଗଠନ କରାଯାଇଥିଲା। ସାଲଫାରିନ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରୀ ଡୁନାଣ୍ଟ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରୀ ଡୁନାଣ୍ଟ ମେମୋରି ଅଫ୍ ସାଲଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବା ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ବହୁ ଦେଶକୁ ଏହି ପ୍ରସ୍ତାବ ପ୍ରଭାବିତ କରିଥିଲା ଏବଂ ସମୟକ୍ରମେ ଏହା ସ୍ୱୀକୃତି ଲାଭ କରିଥିଲା। ହେନେରୀ ଡୁନାଣ୍ଟ ପିଲାଦିନରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ, ଏପରିକି ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଏଥିପାଇଁ ସେ ଉତ୍ସର୍ଗ କରିଦେଇଥିଲେ। 1901 ମସିହାରେ ଡୁନାଣ୍ଟଙ୍କୁ ବିଶ୍ୱର ପ୍ରଥମ ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ୍ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963 ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ୍ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ୍ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ୍ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ୍ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସ୍ର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଲିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ୍ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ୍ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ଏଚ୍ଆଇଭି ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିୟ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସିମିୟା ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିୟା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2500 ଶିଶୁ ଥାଲାସିମିୟା ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।
2: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଇବାକାଲ ଶପଥ ନେବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକେ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ବର୍କସ୍ ହେବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶ ଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ଜୋର। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଥି ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ଆଉ ଟ୍ରାଫିକ୍ ନିୟନ୍ତ୍ରଣକେ ନେଇକରି ହେଲା ଆଲୋଚନା। ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ସୃଷ୍ଟି ହୋଇଛେ ଘୂର୍ଣ୍ଣିବଲୟ। ଏଥର ପୁରା ଖବର। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ଋତୁରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କର ନାଁ ଘୋଷଣା କରିଛନ୍। ସହ ପର୍ଯ୍ୟବେକ୍ଷକ ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ଋତୁରୁ ଦୁଇ ରାଜ୍ୟ ଭିତରେ ସମ୍ପର୍କ ଆହୁରି ବର୍କସ୍ ହେବା। ଓଡ଼ିଶାବାସୀଙ୍କ ଲାଗି କୋଲକାତା ହେଉଛେ ଦୁଇ ନମ୍ବର ଘର, ପଶ୍ଚିମବଙ୍ଗର ନୂଆ ଇତିହାସ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍।
1: ଓଡ଼ିଶା ଆର୍ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ବି ନହିଁ ହେ। ହମାରା ଲୋକ କୋଲକାତା କୁ ଆପଣା ଦୁସରା ଘର ମାନତେ ହେ। ପ୍ରଧାନମନ୍ତ୍ରୀ ହମେଶା ପୂର୍ବୋଦୟ କି ବାରେ ମେ ହମ ସବକୁ କହତେ ହେ। ବିକଶିତ ଭାରତ କି ପରିକଳ୍ପନା ମେ ପୂର୍ବୋଦୟ କା ଏକ ବହୁତ ବଡ଼ା ମହତ୍ତ୍ୱ ରହେଗା। ଆଜ ଓ ଭିଜନ ସହି ମାଇନେ ମେ ସାକାର ହୋଗା।
0: ଶ୍ରୀ ଅଧିକାରୀ ଆଇବାକାଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚଳିତ ବିଧାନସଭା ନିର୍ବାଚନ ଥି ପଶ୍ଚିମବଙ୍ଗର ବିଜେପି 207 ଆସନ ହାସଲ କରିଥିଲା। ରାଜ୍ୟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ବିକାଶ ଆର୍ ଘର ତିଆରି ଲାଗି ଉପମୁଖ୍ୟମନ୍ତ୍ରୀ ଆର୍ ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସବୁ ବିଧାୟକମାନଙ୍କୁ ଚିଠି ଜରିଏ ସେମାନଙ୍କର ସହଯୋଗ ମାଗିଛନ୍। ନିଜ ନିର୍ବାଚନ ମଣ୍ଡଳୀନ ଚାଲିଥିବାର କାମ ଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର ସହିତ ଅଙ୍ଗନବାଡ଼ି ଘର ତିଆରି ଠିକ୍ ସମୟଥି ସାରବାରକେ ସେ ବିଧାୟକମାନଙ୍କୁ ତଦାରଖ କରବାର ଲାଗି ପରାମର୍ଶ ଦେଇଛନ୍। 2024-25 ଆର୍ 2025-26 ବଛରେ ରାଜ୍ୟ 3,293 ନୂଆ ଅଙ୍ଗନବାଡ଼ି ଘର ଉଦ୍ଘାଟିତ ହୋଇଥିବାର ବେଳେ ଆଇସିଡିଏସ୍ ଯୋଜନା ଅଧୀନତି 12,140 ଅଙ୍ଗନବାଡ଼ି କେନ୍ଦ୍ର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରଥି ରୂପାନ୍ତରିତ ହୋଇଛି। ଓଡ଼ିଶା ସମୁଦ୍ର ଖଣିନ ଟାକ୍ଟିକାଲ ଆଡ଼ଭାନ୍ସ ରେଞ୍ଜ ଆଗମେଣ୍ଟେସନ ତାରାର ପହିଲା ଉଡ଼ାନକେ ସଫଳତାର ସହିତ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଆର୍ ବିକାଶ ସଂଗଠନ ଡିଆର୍ଡିଓ ଆଉ ଭାରତୀୟ ବାୟୁସେନାର ମିଳିତ ଚେଷ୍ଟାଥି ଏହି ପରୀକ୍ଷଣ ହୋଇଥିବାର ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଯୁଦ୍ଧାସ୍ତ୍ର ତାରାକେ ଠିକ୍ ରାସ୍ତାଥି ପରିଚାଳିତ କରବାର କ୍ଷମତା ରଖିଥିବାର ଏଇଟା ଦେଶର ପହିଲା ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ଲାଗି ଡିଆର୍ଡିଓ ଭାରତୀୟ ବାୟୁସେନା ଆଉ ଅସ୍ତ୍ର ତିଆରି କରୁଥିବାର ସହଯୋଗୀ କମ୍ପାନୀମାନଙ୍କୁ କୃତଜ୍ଞତା ଜଣାଇଛନ୍। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକେ ଅତ୍କା ମଜବୁତ କରବା ବୋଲି ଶ୍ରୀ ସିଂ କହିଛନ୍। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2 ଖେପ ଅଧୀନଥି ଗୃହ ତିଆରି ପୂରା କରବାର୍ଥି ଓଡ଼ିଶା ଦେଶେ ପହିଲା ଠାନ୍ ପାଇଛେ। 2025 ମାର୍ଚ୍ଚ ମାସନୁ 2026 ମାର୍ଚ୍ଚ ତକ୍ ଏ କ୍ଷେତ୍ରଥି ରାଜ୍ୟ ଲଗାତାର ଭାବେ ଭଲ ପ୍ରଦର୍ଶନ କରିଆସୁଛେ। ଏ ଯୋଜନାର 2 ଖେପ ଅଧୀନଥି ଓଡ଼ିଶାନ 24,625 ଘର ମଞ୍ଜୁର ହୋଇଥିବାର ବେଳେ ମେ ମାସର 5 ତକ 3,134 ଘରର ଭିତ୍ତିପ୍ରସ୍ତର ଆଉ 2,008 ଘର ବନା କାମ ଶେଷ ହୋଇଛେ। 23,464 ଘରର ଜିଓ ଟେଗିଂ କାମ ଭିଲ୍ ସରିଛେ। ବାକି ଥିବାର ଘର ଭିନ୍ ଭିନ୍ କ୍ଷେପେ ନିର୍ମାଣାଧୀନ ରହିଛେ। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ କାମକେ ଆହୁରି ତୃପ୍ତି କରିକରି ଧାରି ସମୟ ଆଗନୁ ସାରବାରକେ ନିର୍ଦ୍ଦେଶ ଦେଇଛନ୍। ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନ ହୋଇଯାଇଛେ। ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କର ଅଧ୍ୟକ୍ଷତାଥି ହୋଇଥିବା ବୈଠକଥି ସାମାଜିକ ସୁରକ୍ଷା ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଛେ। ହିତାଧିକାରୀମାନଙ୍କର ସଠିକ୍ ଚିହ୍ନଟ, ଠିକ୍ ସମୟଥି ସାହାଯ୍ୟ ଯୋଗାବାର ଆଉ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଉପରେ ଜୋର୍ ଦିଆଯାଇଛେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ସହିତ ସଚେତନତା ଶିବିର ଆୟୋଜନ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କର ଅଧ୍ୟକ୍ଷତାଥି ପହିଲା ରଥଯାତ୍ରା ସମନ୍ୱୟ ବୈଠକ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ହୋଇଥିବା ବୈଠକଥି ମହାପୁରୁମାନଙ୍କ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଯୋଗାଣ, ପିଇବାର ପାଇନ୍ ବାଗିର୍ ଭିନ୍ ଭିନ୍ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ରଥଯାତ୍ରା ସମିଆତି ଗଲା ବଛର ବାଗି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଭିନ୍ନକ୍ଷମମାନଙ୍କର ଦର୍ଶନ ଲାଗି ଖାସ୍ ବ୍ୟବସ୍ଥା କରାଯିବା। ରଥ ବନାବାର ଲାଗି 865 ଖଣ କାଠର ଦରକାର ପଡ଼ୁଥିବାର ବେଲେ ଏହାଦେ ତ ରଥ ଖଳା ଆଉ ଖପୁରିଆ କରତ କଳକେ କାଠ ପହଞ୍ଚି ସାରିଛେ। ଇ ସମିଆତି ସୁରକ୍ଷା ବ୍ୟବସ୍ଥାକେ ତଦାରଖ କରିବା ଲାଗି CCTV କ୍ୟାମେରା ଲଗାଯିବାର ସହିତ ସ୍ୱତନ୍ତ୍ର ସୁରକ୍ଷା ବଳ ଆଉ 220 ନୁ ଅତ୍କା ଫୋର୍ସ ମୁତୟନ କରାଯିବାର ଲାଗି ପ୍ରସ୍ତୁତି କରାଯାଇଛେ। ବଡ଼ଦାଣ୍ଡ ଅର୍ ଗହଳି ଜାଗାମାନଙ୍କେ ସଫା ପିଇବାର ପାଇଁ ଯୋଗାବାର ଆଉ ଡ୍ରେନ୍ମାନଙ୍କର ସଫେଇ କାମ ମୁଲ୍ହେଇ ସାରିଛେ। ରଥଯାତ୍ରା ବେଲ୍କେ ସ୍ୱତନ୍ତ୍ର ବସ୍ ଇଣ୍ଟରସେପ୍ଟର କ୍ରେନ୍ ଚଳାଚଳ କରବା। ବୈଠକ ଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ସାଂସଦ ବିଧାୟକ ଆଉ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଜିଠାନୁ ଫର୍ମ ପୂରଣ ପ୍ରକ୍ରିୟା ମୁଲ୍ହେଇଛେ। ଏଥି ନିୟମିତ ଆଉ ଆଘର ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ଲାଗି ଅନ୍ଲାଇନ୍ ଥି ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଆର୍ ବିଦ୍ୟାଳୟମାନଙ୍କୁ ଧାରି ସମୟ ଭିତରେ ବୋର୍ଡ ୱେବ୍ସାଇଟ୍ ଥି ପଞ୍ଜୀକରଣ କରବାର୍କେ ପରାମର୍ଶ ଦିଆଯାଇଛେ। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ପରୀକ୍ଷା ଫଲ ବାହାରବାର ଉତ୍ତରୁ ଭିନ୍ ଭିନ୍ ବିଷୟଥି ଖାତାମାନଙ୍କର ଫେରଘା ଯାଞ୍ଚ ପ୍ରକ୍ରିୟା ଆଇବା 11 ସୋମବାର ଦିନ ମୂଲ ହେବା ବୋଲି ବୋର୍ଡ ତରଫୁ ବିଜ୍ଞପ୍ତି ବାହାରିଛେ। ଫି ବିଷୟଥି ସବଜେକ୍ଟିଭ ଆଉ ଅବଜେକ୍ଟିଭ ଖାତା ଫେରଘା ଯାଞ୍ଚ ଆର୍ ସେସବୁ ନକଲ ଦେବାର ଲାଗି ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ ଥି ଆବେଦନ କରବାର୍କେ ପଡ଼ବା। ଇସବୁଥି ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bscodisha.ac.in ଥି ମିଳିପାରବା। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଆଉ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକେ ସ୍ୱୀକୃତି ଦେବାର ଆଉ ରେଡ୍କ୍ରସ୍ ଆର୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡୁନାଟ୍ଙ୍କର ସମ୍ମାନ ଲାଗି ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛେ। 1948 ଫି ବଛର ମେ 8 ଭାରତ ନଈ ଦିବସ ପାଳନ କରାଯାଉଛେ। 1920 ଦିଲ୍ଲୀ ନ ପହିଲା ଥର ଲାଗି ଭାରତୀୟ ରେଡ୍କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ଇ ବଛର ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ହେଉଛି ମାନବିକତା ଲାଗି ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ମାନବତାର ସେବାଥି ନିୟୋଜିତ ସ୍ୱୟଂ ସେବକମାନଙ୍କର ଚେଷ୍ଟା ଆର୍ ଅତୁଟ ପ୍ରତିବଦ୍ଧତାକେ ରେଡ୍କ୍ରସ୍ ଦିବସ ଅବସରରେ ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଗୋଟେ ସୁରକ୍ଷିତ ସମାଜ ଗଠନ ଲାଗି ଦୟା ଏକତା ଆର୍ ମାନବିକ ସେବା ଲାଗି ସାମୂହିକ ପ୍ରତିବଦ୍ଧତାକେ ବରକସ କରବାର୍କେ ଆହ୍ୱାନ ଦେଇଛନ୍। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ନ ଗୋଟିଏ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାରକେ ଆଧାର କରିକରି ଛାତ୍ର ଜୀବନରୁ ଦେଶ ସେବା କରବାର୍ ଲାଗି ଆଗ୍କେ ଆସ୍ବାର୍କେ ପରାମର୍ଶ ଦେଇଛନ୍। ଥାଲେସେମିଆ ରୋଗ ବାବଦେ ସଚେତନତା ବଢ଼ାବାର ଆଉ ପୀଡ଼ିତ ରୋଗୀମାନଙ୍କୁ ସହଯୋଗ କରବାର ଲକ୍ଷ୍ୟଟି ଫି ବଛର ଆଜିର ଦିନେ ବିଶ୍ୱ ଥାଲେସେମିଆ ଦିବସ ପାଳନ କରାଯାଉଛେ। ଇ ବଛର ଇ ଦିବର୍ଷ ବାର୍ତ୍ତା ହେଉଛେ ଦୂରିଆ ନାଇଁ ରହିକରି ରୋଗୀମାନଙ୍କୁ ଚିହ୍ନଟ କରବାର ଆଉ ସମର୍ଥନ ଦେବାର। ଥାଲେସେମିଆ ଗୋଟିଏ ରକ୍ତ ବିକାର ସମସ୍ୟା। ଦେଶେ ଥାଲେସେମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ଆଉ ରାଜ୍ୟ ସରକାର ତାର ନିରାକରଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ସାମାଜିକ ସଚେତନତା ଆର୍ ସାମୂହିକ ଚେଷ୍ଟା ଜରିଏ ଏ ରୋଗକେ ନିୟନ୍ତ୍ରଣ କରିହେବା। ସମୟ ଜାନିକରି ପରୀକ୍ଷା ଆର୍ ପରାମର୍ଶ ଇ ରୋଗ ପ୍ରତିରୋଧ ବହୁ ଜରୁରୀ ଆଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍। ଇ ରୋଗର କାରଣ ଆଉ ଚିକିତ୍ସା ବାବଦେ ଲୋକ ସଚେତନ କରବାର ଲାଗି ଆଜି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛେ। ବିଶ୍ୱ ଥାଲେସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ସଚେତନତା କାର୍ଯ୍ୟକ୍ରମ ଆଉ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହ ନ ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକଟି ଯୋଗ ଦେଇକରି ଜିଲ୍ଲାନ ଚାଲୁଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କୁ ଧାରି ସମୟ ଭିତରେ ଶେଷ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଅବସରରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଆର୍ ସବୁ ଜିଲ୍ଲା ପରିଷଦ ସଭ୍ୟମାନେ ଯୋଗ ଦେଇଥିଲେ। ଦକ୍ଷିଣ ଆଣ୍ଡାମାନ ସାଗରନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଲୟ ଆହୁରି ଘନୀଭୂତ ହୋଇକରି ଆଇବା 12-13 ବେଲ୍କେ ଲଘୁଚାପର ରୂପ ନେଇପାରେ। ଆଇବା 24 ଭିତରେ ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା 2-3 ଭିତରେ ରାଜ୍ୟ ସବୁନୁ ଜହ ତାପମାତ୍ରା 2-4 ତକ୍ ବଢ଼ବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଆକଳନ କରାଯାଇଛି। ଶେଷେ ମୁଖ୍ୟ ଖବର ଫେରଘାଏ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଇବାକାଲ ଶପଥ ନେବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶ ଦି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ଜୋର୍। ଆଉ ଦକ୍ଷିଣ ଆଣ୍ଡାମାନ ସାଗର ସୃଷ୍ଟି ହୋଇଛେ ଘୂର୍ଣ୍ଣିବଲୟ। আজির আঞ্চলিক খবর ইন শেষ হল জুহার।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡ଼ୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା, କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ଆଜି କୋଲକାତାଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳର ନେତା ଭାବେ ମନୋନୀତ କରିଥିଲେ।

0: ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି,
1: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं। उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है। इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूँ।
0: ଆଜିର ଏହି ସଂସଦୀୟ ଦଳ ବୈଠକରେ ବିଜେପି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି,
2: 2011 में 3 सीट से आज की 200 पार हमारे लिए एक अविस्मरणीय यात्रा है। मुझे बहुत खुशी है, पश्चिम बंगाल के लोग अन्याय, अत्याचार और दुर्नीति का विरोध करके प्रधानमंत्री नरेंद्र मोदी जी के नेतृत्व में विकास के रास्ता को चुने। ये बंगाल के लिए एक बहुत बड़ी परिवर्तन है।
0: ପଶ୍ଚିମବଙ୍ଗର ସୀମା ଏଣିକି ସୁରକ୍ଷିତ ରହିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆଜି କୋଲକାତାଠାରେ ବିଜେପି ସଂସଦୀୟ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ନେତା ଭାବେ ନିର୍ବାଚିତ ହେବା ପରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯାତ୍ରା ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆନନ୍ଦଦାୟକ। ପଶ୍ଚିମବଙ୍ଗରେ ଆଜିର ବିଜୟ ବିଭିନ୍ନ ଦିଗରୁ ଉଲ୍ଲେଖନୀୟ ବୋଲି ଅଭିହିତ କରି ଶ୍ରୀ ଶାହା କହିଛନ୍ତି, 1950 ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଦର୍ଶଗତ ଯାତ୍ରାର ଅନେକ ବର୍ଷ ସଂଘର୍ଷ ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଗଙ୍ଗୋତ୍ରୀରୁ ଗଙ୍ଗାସାଗର ପର୍ଯ୍ୟନ୍ତ ନିଜ ସରକାର ଗଠନ କରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଶାହା ସୋନର ବାଂଲା ଗଠନ ବିଜେପିର ଲକ୍ଷ୍ୟ ଓ ସଂକଳ୍ପ ବୋଲି କହିବା ସହିତ ଏହାର ସଂସ୍କୃତି ଓ ପରମ୍ପରା ଏବେ ବିଦେଶୀ ପ୍ରଭାବରୁ ମୁକ୍ତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ମୂଳମନ୍ତ୍ର ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା କଲ୍ୟାଣ ଆଧାରରେ ବିଜେପି ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିବ। ରାଜ୍ୟରେ ବିଜେପିର ଏହି ସଫଳ ଯାତ୍ରା ଲାଗି ବଳିଦାନ ଦେଇଥିବା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତାମିଲନାଡୁର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏକକ ସର୍ବବୃହତ୍ ଦଳ ଭାବେ ଟିଭିକେ ରାଜ୍ୟରେ ସରକାର ଗଠନ ଲାଗି ସିପିଆଇ, ସିପିଏମ୍ ଏବଂ ଭିସିକେ ଦଳ ନିକଟରୁ ସମର୍ଥନ ଲୋଡ଼ିଛି। ସିପିଆଇ ଏବଂ ସିପିଏମ୍ ପ୍ରତ୍ୟେକଙ୍କ ନିକଟରେ 2 ଲେଖାଏଁ ବିଧାୟକ ଅଛନ୍ତି। ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି 2 ଦଳ ରାଜ୍ୟରେ ସରକାର ଗଠନ କରିବା ଲାଗି ଟିଭିକେକୁ ନିଃସର୍ତ୍ତ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ 5 ବିଧାୟକଙ୍କ ସହିତ ଟିଭିକେକୁ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭିସିକେ ଆଜି କିମ୍ବା ଆସନ୍ତାକାଲି ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶକୁ ବିଜେପି ଆନନ୍ଦର ସହ ଗ୍ରହଣ କରିଛି ବୋଲି ରାଜ୍ୟ ସଭାପତି ନାଇନାର ନାଗେନ୍ଦ୍ରନ୍ ସ୍ପଷ୍ଟ କରିଛନ୍ତି। ସରକାର ଗଠନ ଲାଗି ବିଜେପି ଟିଭିକେ ସହିତ କୌଣସି ଗଠବନ୍ଧନ କରିବ ନାହିଁ ବୋଲି ଶ୍ରୀ ନାଗେନ୍ଦ୍ରନ୍ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମା ରକ୍ଷା ଲାଗି ନୁହେଁ, ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ TMRର 10 ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ପର୍ଶକାତର ଅଞ୍ଚଳରେ TMR କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ, ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଜାରି ରହିଥିବା ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ। ନାଗରିକ କୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ଏବଂ ଏହାକୁ ସଫଳତାର ସହ ମୁକାବିଲା କରିବା ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସୁଶାସନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାଧ୍ୟମରେ ପ୍ରତିଫଳିତ ହେଉଛି। ଶ୍ରୀ ଶାହା ଅଗ୍ରିମ ସତର୍କ ସୂଚନା, ବିଭିନ୍ନ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡ଼ିକର ଏ ଦିଗରେ ପ୍ରସ୍ତୁତି, ସମ୍ବଳ ମୁତୟନ तथा आंतसंस्था समन्वय शून्य मृताहत एवं सर्वनिम्न संपत्ति क्षति आदि उपरे करा जायतिबा प्रस्तुतिर एही बैठक रे समीक्षा करिवे। एतद्व्यतीत देशव्यापी बन्या प्रतिहत दिगरे निया जायतिबा दीर्घसूत्री व्यवस्था अत्याधुनिक वैज्ञानिक पद्धति रे पाणीपाग संपर्क रे आगुआ सूचना देबार व्यवस्था समेत विभिन्न भित्तिभूमि प्रकल्पर सुरक्षा संपर्क रे निया जायतिबा पदक्षेप गुडीकर मध्य स्वराष्ट्रमंत्री एही बैठक रे समीक्षा करिवे। जमी संपर्कित समस्त सेवा जोगाई देवा प्रक्रियारे स्वच्छता और दक्षता बजाय रखिबा उपरे केंद्र ग्रामीण विकास मंत्री शिवराज सिंह चौहान गुरुत्वारोप करिछन्ति। आज नुआदिल्ली ठारे जमी संबल विभाग कार्यकारितार समीक्षा करि से एहा कहिछन्ति। एही अवसर रे डिजिटल भारत जमी रेकर्ड आधुनिकीकरण कार्यक्रम 3.0 रो श्री चौहान समीक्षा करि कहिछन्ति एही कार्यक्रम माध्यम रे जमीर प्रकृत मूल्य निरूपण करा जाय पारिबो, तेणु बैंक गुडिक द्वारा ऋण जोगाई देवा प्रक्रिया अधिक सुगम होई पारिबो। ଏହି ବୈଠକରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା 2.0 ଅଧୀନରେ ଜଳଛାୟା ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରାର ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହମ୍ରିଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନୀ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜ ପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124ଟି ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବା ବେଳେ 70ଟି ବିପକ୍ଷରେ ଯାଇଛି। 36 ଜଣ ସଦସ୍ୟ ଭୋଟଦାନରୁ ବିରତ ରହିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡ଼ୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସ୍ଥିତ ଜାଗର ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ କୃଷି ରଥର ଶୁଭାରମ୍ଭ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ
5: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାଆକୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ।

0: କରିକି ସମସ୍ତ ଦିବପାଳଙ୍କୁ ନମସ୍କାର କରିକି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
1: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ, ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16 ପଦକ ହାସଲ କରିଥିବା ବେଳେ ତନ୍ମଧ୍ୟରୁ 4 ସ୍ୱର୍ଣ୍ଣ, 3 ରୌପ୍ୟ ଓ 9 କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସର ସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
0: ଭିନ୍ନ ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡ଼ି ଆଣୁଛି ଏଇ ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିଟିରେ କଣ ଅଛି ତାକୁ ଥରେ ତ ପଢ଼ିବା।
1: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ଯୋଡ଼ିଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ରହେସି,
1: ଆଜ୍ଞା
0: ଆଉ ସେ ଟାଇମ୍ରେ ଯଦି ଆଉ ଆମର ଆଦ୍ରତାଟା ବି ବହୁତ କମ୍ ରହେସି, ତ ଇଥିର୍ ଲାଗି କାଣା ହେସି, ଦେଖ୍ବେ ଆଦ୍ରତା ଯଦି ମାଟିରେ କମ୍ ରହିଲା ତ ଆମର ମ୍ୟାଟ୍ ମାନେ ଫାଟିଗଲା ଆମେ ତାର ଦିଶ୍ସି,
1: ଆଜ୍ଞା
0: ଆଉ ଫସଲକେ ଯେତ୍କି ପାନ୍ ଦରକାର ଯଦି ବର୍ଷା ନାଇଁ ହେଲା ତ ସେ ପାନ୍ଟା ବି ନାଇଁ ପାଇପାରେ, ତ ଫସଲର ଗ୍ରୋଥ ବି ଅଟକି ଯାଏସି। ଆଉ ଶୁଖାପାକ, ଏହା ଯେ ଶୁଖାପାକ କରିଥିବା ଆଉ ଇ ଟାଇମ୍ରେ ମେନ୍ଲି କାଣା ହେସି, ଏବେ ବି ଦେଖୁଥିବେ ସାଙ୍ଗେ ସାଙ୍ଗେ ମାନେ ଦୁଇପହର ତ ଶୁଖାପାକ କରି ନେଉଛେ, ତାପରେ ବର୍ଷା ହେଇଯାଉଛେ, ତ ଇଟା ବହୁତ ଫ୍ରିକୁଏଣ୍ଟଲି ହେସି ଇ ଟାଇମ୍ରେ, ତ ସେଥିରେ କାଣା ହେସି ବେଶୀ ପବନ ଆଉ କୁଆପଥର ଯେନ୍ ପଡ଼୍ସି ସେଥିର୍ଲାଗି ଆମର ଫସଲ ବି ନଷ୍ଟ ହେଉଛେ। ଆଉ ଇ ଟାଇମ୍ରେ ଆଦ୍ରତା କମ୍ ଥିସି, କିନ୍ତୁ ଯେତେବେଳେ ମଝିରେ ମେଘୁଆ ପାକ ଟିକେ କରିଛେ ମାନେ ବର୍ଷା ହେଇଯାଉଛେ, ସେଥିର୍ଲାଗି ଆଦ୍ରତା ବଢ଼ିଯାଏସି, ତ ସେ ଟାଇମ୍ରେ କାଣା ହେସି, ଇଆଡ଼େ ତାପମାନ ବି ଟିକେ ବଢ଼ିଥିସି, ଆଦ୍ରତା ବଢ଼ିଯାଏସି, ତ ଦୁହିଟା ଯେତେବେଳେ ମିଶି ଯାଏସନ୍ ସେମାନେ ରୋଗ ପୋକମାନଙ୍କର ସଂଖ୍ୟାକେ ବଢ଼େଇ ଦେସନ୍, ତ ଇ ସବୁ ପରିସ୍ଥିତି ଇ ଟାଇମ୍ରେ ଆମେ ଦେଖ୍ବାର୍କେ ପାଏସୁଁ।
1: ଇ ଯେନ୍ ମନସୁନ୍ ଯେନ୍ କଥା କହୁଛୁ, ମୌସୁମୀଟା ଯେନ୍ କହୁଛୁ, ଇତାର ଯେନ୍ ପୂର୍ବ ଅବସ୍ଥାଟା ଯେନ୍ ଅଛେ, ତ ଇ ପୂର୍ବ ଅବସ୍ଥାଟା ଆମର ଇ ମୌସୁମୀ ବାୟୁକେ ଆସ୍ବାର୍କେ କେନ୍ତା କିରି ସହାୟତା କରସି ସେଟା ଟିକେ କହ।
0: ମୌସୁମୀ ବାୟୁର ପୂର୍ବ ଅବସ୍ଥା ଯେନ୍ଟା କି ଆମର ଖରା ମାସ ଏହାଦି, ତ ଇ ଟାଇମ୍ରେ କାଣା ହେସି, ଆମର ଯେନ୍ ତାପମାତ୍ରା ଅଧିକା ହେବାର୍ ଲାଗି ଭୂମିରେ ଯେନ୍ ମାଟିରେ ଯେନ୍ ଆମର ତାର ଆଖପାଖର ଯେନ୍ ବାୟୁ ଅଛେ ସେଟା ବେଶୀ ଗରମ ହେଲେ ଉପରକେ ଉଠେଇ ଯାଏସି, ତ ସେ ଜାଗାଟା ଯେନ୍ ଖାଲି ଥିସି ସେଟାକେ ପୂରଣ କରବାର୍ ଲାଗି ଆମର ସମୁଦ୍ର ଆଡୁ ଥଣ୍ଡା ପବନଟା ଆସି, ଯେନ୍ଟା କି ଆମର ମେଘ ସୃଷ୍ଟି କରସି, ବର୍ଷା କରାସି, ତ ସେଟା ବି ଗୋଟେ ହେଲା କି ଆମର ଯେନ୍ ଯେତେବେଳେ ସ୍ଥଳଭାଗରେ ଲୋ ପ୍ରେସର ମାନେ ନିମ୍ନ ଚାପ ବାଲା କଣ୍ଡିସନ ବନିଛି ସେତେବେଳେ ସେଟା ଏକ୍ସିଲେରେଟ୍ କରିଛେ ଯେ ମନସୁନଟା ଆମର ଜଲ୍ଦି ଆସୁ ବୋଲି। ଆଉ ଗୋଟେ ହେଲା ଯେତେବେଳେ ଆମର ତାପମାତ୍ରାରେ ଡିଫରେନ୍ସ ବଢ଼ିଯାଏସି ମାନେ ଜଲଭାଗ ଆଉ ସ୍ଥଳଭାଗ ଭିତରେ, ତ ସେତେବେଳେ ବି ଆମର ଜଲଭାଗରୁ ପବନଟା ଆସୁଛେ, ସମୁଦ୍ର ଆଡୁ ଯେନ୍ ପବନଟା ଆସି ସେଟା ଆଦ୍ର ଥିସି ମାନେ ସେଥିରେ ଜଳୀୟ ଅଂଶର ପରିମାଣ ବେଶୀ ଥିସି, ଯେ କି ମେଘ ଗଠନ କରସି, ସୁନ ବାୟୁ ଜଲ୍ଦି ଆଇବାର୍ ଲାଗି ସହାୟତା କରସି।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ, ତ ଇ ତାର ଯେନ୍ ଆସରା ଯେନ୍ ମନସୁନ ଆସବାର ପୂର୍ବରୁ ଆମର ଚାଷୀ ଭାଇ ମାନେ କେନ୍ କେନ୍ ଚାଷ କାମ କେ କରି ନେବାର କଥା ସେଟା ଟିକେ କହୁ।
0: ଇ ସମୟରେ ମନସୁନ ଜଷ୍ଟ ଆସବାର ଆଗରୁ ଆମେ ଯେନ୍ ଯଦି ଠିକ ଟାଇମ୍ରେ କିଛି ଏନ୍ତା ପଦ୍ଧତି ଅଛେ ମାନେ ସେଟା ଯଦି ଆମେ କର୍ମା ତ ଆଗକେ ଫସଲ ଉତ୍ପାଦନ ଲାଗି ମାନେ ସେଟା ଭଲ ହେବା। ତ ଫାର୍ଷ୍ଟ ହେଲା ମାନେ ମନସୁନ ଆସବାର ଆଗରୁ ଗୋଟେ ଜମି ପ୍ରସ୍ତୁତି ଥିସି, ମାନେ କାଣା ହେସି ଆମେ ଯଦି ଇ ଶୁଖା ଟାଇମ୍ରେ ମଝି ମଝି ଟିକେ ଟିକେ ବର୍ଷା ହଉଥିସି, ତ ସେ ମଶ୍ଚରରେ କାଣା କର୍ମା ଗୋଟେ ପୁରା ଗହିରିଆ ଚାଷ୍ଟେ କରିଦେମା, ମାନେ ଯେନ୍ ଆମର ସମର ପ୍ଲାଇଂ କହୁଛୁ ମାନେ ଖରାଟିଆ ଚାଷ୍ଟେ କରିଦେମା, ଯେନ୍ ତା ଦ୍ଵାରା କି ମାନେ ଯେନ୍ ମ୍ୟାଟ ତଲେ ଯାହା ବି ରୋଗର ଅଣ୍ଡା କିମ୍ବା ପୋକ ଯାହା ବି ଥିବେ ସେମାନେ ଉପରକେ ବାହାରି ଯିବେ, ଆଉ ଡାଇରେକ୍ଟ ଖରା ଯେନ୍ ପଡ଼୍ବା ଆଉ ଟେମ୍ପରେଚର ବଢ଼୍ବା ଆଉ ଖରା ଯେନ୍ କରୁଥିସି ସେଥିରେ ସେମାନେ ପ୍ରାୟ ମରିଯାଏସନ୍, ସେଟା ଗୋଟେ କଣ୍ଟ୍ରୋଲ ହେଇପାରସି ଏଥିର ଦ୍ଵାରା। ଆଉ ଚାଷ୍ କଲାବେଳେ ଏଥିର ଦ୍ଵାରା ମ୍ୟାଟ୍ଟା ବି ଟିକେ ଫସଫସିଆ ହେସି, ଆଉ ଆଦ୍ରତା ଯଦି ବି ବର୍ଷା ହେଲା ସେଟାକେ ଟିକେ ହୋଲ୍ଡ କରିପାରସି ବେଶୀ ଟାଇମ୍ ଲାଗି, ମାନେ ଗୋଟେ ଚାଷ କରିଦେଲେ ଆମର ଟିକେ ସମତଳ ବି ହେଇଯାଏସି ଜମିନଟା, ତ ସେଥିରେ ପାନ୍ ଯଦି ମଡ଼ାମା ସେଟା ସବୁ ଆଡ଼କେ ଫଳସି, ତ ସେଥିଲାଗି ପହିଲା ହେଲା ଆମର ଜମି ପ୍ରସ୍ତୁତି ଭଲସେ କରିନେମା, ତାପରେ ହେଲା ଯେନ୍ ବିହନ ଆମକୁ କାଣା ଲଗାବାର ଅଛି ମାନେ କେନ୍ ବିହନ ଲଗାଲେ ଆମକୁ ଭଲ ଆଗକେ ଭଲ ହେବା ସେଟା ପହିଲାରୁ ଚୟନ କରିନେମା, ଯେ ଆମକୁ କେନ୍ ଭେରାଇଟିର ଧାନ ଯଦି ଲଗାଉଛୁ ଆମକୁ କେନ୍ ଭେରାଇଟିର ଧାନ ଲଗାବାର ଅଛି, ଆଉ ସେଥିର୍ଲାଗି ଆପଣ ଆଗରୁ ମାନେ ଯେନ୍ ଆମର ମନସୁନର ପୂର୍ବାନୁମାନ ଆସିଛି ଯେ ଏଇଥର ଯଦି ମାନେ ନର୍ମାଲରୁ କମ୍ ବର୍ଷା ହେବାର ଅଛି କି ଅଧିକା ବର୍ଷା ଅଛି, ତ କମ୍ ଯଦି ଇଥର ମନସୁନର ଦେଖିବେ ଯଦି ସେଥିରେ କମ୍ ବର୍ଷା ଦେଇଛେ ତ ଆମେ ସେ ହିସାବେ ଜଳସେଚନର ମାନେ ସୁବିଧା ଯେନ୍ ଉନ୍ନୟନ ପୁରା ବର୍ଷା ଆଧାରିତ ମାନେ କରୁଛନ୍ ଯେନ୍ ମାନେ ଚାଷ ସେନୁ କମ୍ ଅବଧି ବାଲା ଯେନ୍ଟା ଧାନ ଭେରାଇଟି ରହୁଛେ ସେଟା ୟୁଜ୍ କରିପାରିବେ, ଆଉ ଯେନ୍ଟା ଖରାକେ ସହି ପାରୁଥିବା। ଆଉ ହେଲା କି ଜଳ ସଂରକ୍ଷଣର ବି ବ୍ୟବସ୍ଥା, ମାନେ ଯଦି ହେଇପାରୁଛେ ବନ୍ଦ ଖୋଲି କରି ବି ଆପଣ ଜଳକେ ରଖିପାରିବେ, କିମ୍ବା ଚାଷୀମାନେ ବଣ୍ଡ ବି ବନାସନ୍ ମାନେ କ୍ଷେତ୍ର ଇଏରେ କିଛି ଅତକା ପାନ୍ ଯଦି ହଉଛେ ଆମେ ସେନୁ ରହିଥିଲେ ଯେତେବେଳେ ପାନ୍ ଆମର ଦରକାର ହଉଛେ ଯେତେବେଳେ ଚାହିଁବା ଆମେ ସେଥିରୁ ୟୁଜ୍ କରିପାରମା। ଆଉ ଏଇ ଟାଇମ୍ରେ ମେନ୍ଲି ନର୍ସରୀ ପ୍ରସ୍ତୁତିଟା ଯେନ୍ ପ୍ରି ମନସୁନ ଟାଇମ୍ରେ ଯେନ୍ ଟିକେ ଟିକେ ବର୍ଷା ହେସି ହେ ଟାଇମ୍ରେ ଯଦି ଆପଣ ମନସୁନ ହେଲା କି ଯଦି ରୁଆ ଷ୍ଟାର୍ଟ କରବାର୍କେ ଚାହୁଁଛନ୍ ତ ସେ ପ୍ରି ମନସୁନ ବର୍ଷାରେ ଆପଣ ବୁଣାଟା ଷ୍ଟାର୍ଟ କରିଦେବେ।
1: ଆଜ୍ଞା, ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ମନସୁନ ଆସିବାର ପୂର୍ବରୁ ଆମେ କେନ୍ କେନ୍ ଚାଷ କାମଟା କରିନେବାର କଥା। ଆଉ ଗୋଟେ ଆସିଲା ଯେ ମୌସୁମୀ ବର୍ଷା ହେବାର ଆଗରୁ କେନ୍ କେନ୍ ପରିଚାଳନା ପଦ୍ଧତି ଅପନାବାର କଥା ସେଟା ଟିକେ କହୁ।
0: ଏଥିରେ ମାନେ ଫାର୍ଷ୍ଟ ତ ହେଲା ପଦ୍ଧତି ଜଳ ସଂରକ୍ଷଣ, ଖାଲି ଜଳ ଯେନ୍ ଇଟା ନେସି ସେଟା ତ ବନ୍ଦ କରି କରି କରିପାରିବେ, ତ ମାଟିରେ ଆର୍ଦ୍ରତା କେ କେମିତି ସଂରକ୍ଷଣ କରିବେ ସେଟା ମେନ୍ ହେଲା। କାରଣ ଆପଣ ଯଦି ସେ ଟାଇମ୍ରେ ଆର୍ଦ୍ରତା ଅଛି ତ ଆଗକେ ଯେତେବେଳେ ଆମେ ଖରିଫ ଫସଲ ମାନେ କର୍ମା ସେମାନଙ୍କର ଲାଗି ସୁବିଧା ହେସି ସେଟା। ତ ହେଥିର୍ ଲାଗି କାଣା କରିପାର୍ମା ଆମେ, ଆମର ମାଟିରେ ଯେନ୍ ତାପମାତ୍ରା ଅଛି ଆର୍ଦ୍ରତା କେ ମେଣ୍ଟେନ୍ କରି କରି ରଖବାର୍ ଲାଗି ମଲ୍ଚିଂ କରିପାର୍ମା,
1: ମାନେ
0: ସେଟା ପୁଆଲରେ ହଉ କି ପଲିଥିନ୍ରେ ହଉ। ଯଦି ଇ ଟାଇମ୍ରେ ଦେଖନ୍, ଯଦି ବର୍ଷା ଯେନ୍ ହଉଛେ ଆମର କାଣା ହେସି, ଖରା ମାସେ ବର୍ଷା ହେଲେ ବି ବହୁତ ଜଲ୍ଦି ଶୁଖିଯାଏସି, ତ ସେ ଟାଇମ୍ରେ ଯଦି ଆମେ ପୁଆଲ କି ପଲିଥିନ୍ରେ ସେଟାକେ ମଲ୍ଚିଂ କରି କରି ରଖିଦେମା ହେତ୍କି ଜଲ୍ଦି ସେଟା ଇଭାପୋରେଟ୍ ନାଇଁ ହୁଏ, ପ୍ୟାନ୍ଟା ସେନୁ ରହିଯାଏସି। ତ ଯେତେବେଳେ ଆମର ଫସଲଟା ହେବା ଆମେ ଅଲଗେଇ କରି ନୂଆ ଫସଲ ଲଗାମା ସେତେବେଳେ ବି କିଛି ମଏଶ୍ଚର୍ ଥିସି ଯାହାଦ୍ୱାରା କି ମାନେ ଜର୍ମିନେସନଟା ହେଇଯାଏସି, ପରେ ଯେତେବେଳେ ପ୍ୟାନ୍ ଆଭେଲେବୁଲ୍ ଅଛି ଆମେ ସେଠି ଜଳସେଚନ କରିପାର୍ମା। ଆଉ ବିହନ ବୁନ୍ବାର୍ ଲାଗି ବି ଇ ଟାଇମ୍ରେ ଆମେ ପ୍ରସ୍ତୁତ କେନ୍ତି ହେମା କି ଯେତେବେଳେ ଆମର ମନସୁନ୍ ଆସ୍ବାର ଆଗରୁ, ମୁଇଁ ଯେନ୍ ପହିଲା ବି କହିଥିଲି ମନସୁନ୍ ଆସ୍ବାର ଆଗରୁ ଆମେ ବିହନ ବୁନା କାମଟା ଯଦି କରିଦଉଛୁ ତ ରୁଆ କାମ କରବାର୍ ଲାଗି ଆମକୁ ସୁବିଧା ହେବା। ଆଉ ରୋଗ ପୋକମାନଙ୍କର ବି ଇ ଟାଇମ୍ରେ 35-40 ଭିତରେ ଆମର ତାପମାନଟା ରହିସି, ଆଉ ମଝି ମଝି ମେଘୁଆ ପାଗ ବି କରୁଥିସି, ତ ସେଥିର୍ ଲାଗି କାଣା ହେସି ଆମର ରୋଗ ସଂଖ୍ୟା ବଢି ଆସି, ତ ଇତାର ବି ପରିଚାଳନା ଆମେ ସେ ଟାଇମ୍ରେ କରିପାର୍ମା। ଆଉ ମେନ୍ଲି ହେଲା ଆମର ଦେଖିବେ ପଶୁମାନଙ୍କର ଇ ଟାଇମ୍ରେ ବେଶୀ ଯତ୍ନ ନେବାର କଥା, କାରଣ ଆମର ମେନ୍ଲି ଆମେ ଗାଏ ରଖୁଛୁ କାରଣ ଆମେ ଭଲସେ ଗୁରସ୍ ଟିକେ ପାଇପାର୍ମା। ଯେନ୍ ଇହାଦି ତାପମାତ୍ରା ଆଉ ଆର୍ଦ୍ରତା ଟିକେ ଯେନ୍ ଅଧିକାର ଅଛି ସେ ଟାଇମ୍ରେ କାଣା ହେସି ଆମର ଗାଏ ମାନଙ୍କର ଯେନ୍ ଗୁରସ୍ ଦେବା କ୍ଷମତାଟା କମିଯାଏସି, ତ ସେମାନଙ୍କୁ କାଣା ସବୁବେଳେ ମାନେ ପୁରା ଗରମ ପ୍ୟାନ୍ ନାଇଁ ଦେଇକରି ତାଜା ପ୍ୟାନ୍, ଯେନ୍ଟାକି ବେଶୀ ଥଣ୍ଡା ନାଇଁ ଥାଏ କି ଗରମ ନାଇଁ ଥାଏ, ତାଜା ପ୍ୟାନ୍ ଆଉ ପରିଷ୍କାର ପ୍ୟାନ୍ ଦେବାର କଥା ସେ ତାକୁ, ଆଉ ଛାଏରେ ରଖବାର କଥା, ଆଉ ଦ୍ୱିପହର ଟାଇମ୍ରେ ମାନେ କିଛି କାମ ସେମାନଙ୍କର ନୁ ନାଇଁ ନେବାର।
1: ତ ଏଇଟା ତ ଭଲ କଥାଟେ କହିଲେ ଯେ ଆମେ ଯେନ୍ ଗାଏ ବି ରଖୁଛୁଁ କି ବଲଦ ବି ରଖୁଛୁଁ ଆମେ ଦ୍ୱିପହରେ କିଛି ନାଇଁ କରିକିରି ଛେଁ ତଲେ ରଖମା, ଆଉ ମୁଖ୍ୟତଃ ଯେନ୍ ଚରେଇ ନେସୁଁ ଗାଈମାନଙ୍କୁ ଦ୍ୱିପହରେ ବି ଚରେଇ ନେନୁ, ଆଉ ବଲଦମାନଙ୍କୁ ଯେନ୍ ଦ୍ୱିପହରେ ଆମେ ମାନେ ଚାଷ କାର୍ଯ୍ୟ ବ୍ୟବହାର କରସୁଁ ତ ସେମାନଙ୍କୁ ବି ବ୍ୟବହାର ନାଇଁ କରୁ। ତ ମୁଖ୍ୟତଃ ଆମେ ସକାଳୁ 10 ବଜେ ତକ, ତାରପରେ ଆମେ ଉପର ବେଲି 4 ବଜେନୁ ସିଆଡ଼କେ 2 ଘଣ୍ଟା ଯେନ୍ ଆମକୁ ମିଲୁଛେ 6 କିମ୍ବା 6:30 ତକ, ତ ସେତ୍କି ବି କଲେ ଚଲବା। ତ ଆଉ ଗୋଟେ ଆସିଲା ଯେ ମନସୁନ୍ ଯେନ୍ ଆସୁଛେ ମୌସୁମୀ, ତ ଏଇଥି ଆମର ଚାଷବାସଟା କେନ୍ତାକରି ପ୍ରଭାବିତ ହେସି ଏତାର ଦ୍ୱାରା, ଆଉ ପହିଲା ଚାଷର ଉପଯୋଗିତା ବିଷୟରେ ଟିକେ କହ।
0: ତ ମନସୁନ୍ ଆମର ଯେନ୍ ଭାରତ କେ ଓଡ଼ିଶା କେ ବି ଆସୁଛେ, ତାର ଉପରେ ଆମର ମ୍ୟାକ୍ସିମମ ଯେନ୍ କୃଷି କାର୍ଯ୍ୟଟା ରହୁଛେ ମାନେ ଚାଷବାସ ଯେତ୍କି ବି କରୁଛୁ, ପ୍ରାୟ ଆମର ଜଳସେଚିତ ଅଞ୍ଚଳ ଅପେକ୍ଷା ଆମର ଯେନ୍ ବର୍ଷା ଆଧାରିତ ଅଞ୍ଚଳଟା ବେଶୀ ରହୁଛେ, ତ ସେଥିର୍ ଲାଗି ମାନେ ସିଧାସଳଖ ମୌସୁମୀର ବର୍ଷାଟା ଆମର ଚାଷ କାମ ଉପରେ ପ୍ରଭାବ ପକଉଛେ। ହେଥିର୍ ଲାଗି ମନସୁନ୍ର ଯେନ୍ ଆଗମନଟା ମାନେ କେଭେ ଆସୁଛେ, ଲେଟ୍ରେ ଆସୁଛେ କି ମାନେ ଜଲ୍ଦି ଆସୁଛେ ସେଟା ହେଲା, ପ୍ଲସ୍ ଯେନ୍ ଆମର କେତେ ପରିମାଣରେ ବର୍ଷା ହେଲା ମାନେ ଜହ ବର୍ଷା ହେଲା କି କମ୍ ହେଲା, ଆଉ କେନ୍ ଜାଗାରେ କେତେ ବର୍ଷିଲା ଇଟା ବହୁତ ଇମ୍ପୋର୍ଟାଣ୍ଟ ହେ। କାରଣ ଇଟା ଆମର ଯଦି ଭଲସେ ବର୍ଷା ହେବା, ଠିକ୍ ଟାଇମ୍ରେ ବର୍ଷାଟା ଆସ୍ବା ଆଉ ଠିକ୍ ଆମାଉଣ୍ଟରେ ହେବା, ତେବେ ଯାଇ ଆମେ ଚାଷ୍ରେ ଭଲ୍ ହେଇପାର୍ବା ଆମର। ତ ଉପଯୋଗିତା ଭିତରୁ ହେଲା ମନସୁନ୍ ବାୟୁଟା ଆସିଲା ପରେ କି ଜଳସେଚିତ ଅଞ୍ଚଳରେ ସେମାନେ ରୁଆଟା ଷ୍ଟାର୍ଟ କରିପାରୁଛନ୍, ପ୍ଲସ୍ ଆମର ଯେନ୍ ବର୍ଷା ଆଧାରିତ ମାନେ ଅଞ୍ଚଳ ରହୁଛି ଯେନ୍ ଖାଲି ମାନେ ବର୍ଷା ହେଲେ ଯାଇ କରୁଛନ୍, ସେମାନେ ତାଙ୍କର ବୁଣା କାମଟା ଷ୍ଟାର୍ଟ କରିପାରୁଛନ୍ ତାର ଦ୍ୱାରା। ଆଉ ଯେନ୍ ଧାନ ମକା କି ଡାଲି ଜାତୀୟ ଖରିଫ ଫସଲ ଯେତ୍କି ବି ହଉଛେ ଆମେ ସେ ଟାଇମ୍ରେ ବୁଣି ପାରୁଛୁ। ଆଉ ଯଦି ବର୍ଷା ଠିକ୍ ସମୟରେ ହେଉଛେ ତ ଯେନ୍ ଆମର ପୋଖରୀ ହେଲା, ନଦୀ ହେଲା, ଯାହା ବି ରହୁଛେ ଜଳାଶୟ ମାନେ ରହୁଛେ, ସେଥିରେ ପ୍ୟାନ୍ ଭରି ହେଇକରି ରହେସି, ତ ଆଗ୍କେ ଯେତେବେଳେ ମାନେ ଆମକୁ ଫସଲ ଲାଗି ପ୍ୟାନ୍ ଦରକାର ହେସି ତ ଆମକୁ ବେଶୀ ହଇରାଣ ହେବାର୍କେ ନାଇଁ ପଡ଼େ। ଦେନ୍ ମନସୁନ୍ ବର୍ଷାଟା ଯଦି ଠିକ୍ ପରିମାଣରେ ହେଉଛେ ତ ଏଇଟା କାଣା କର୍ସି, ଯେତ୍କି ଦରକାର ହେତ୍କି ଯଦି ବର୍ଷା ହେଲା ତାହେଲେ ଏଇଟା ଫସଲର ବିକାଶରେ ବି ସହାୟତା କର୍ସି, ଯାହାଦ୍ୱାରା ଆମର ଉପଜଟା ବି ବଢ଼୍ସି।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଉପଯୋଗିତାଟା କହିଲେ ମନସୁନ୍ର, ଏ ମନସୁନ୍ ଦ୍ୱାରା ଆମର କେନ୍ କେନ୍ ଅସୁବିଧାଟା ହେସି ସେଟା ଟିକେ କହ।
0: ମନସୁନ୍ ମାନେ କହିସୁ ଆମେ ବର୍ଷା ମାସଟା ଷ୍ଟାର୍ଟ ହେଇଗଲା, ତ ଗୋଟେ ଯେନ୍ କଥାଟି ଅଛି ଯେ ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ କୁହାଯାଏସି, ତ ଯଦି କମ୍ ବର୍ଷା ହେଲା ତ ସେଥିରେ କାଣ ମରୁଡ଼ି ହେଇଯିବା, ଆମର ଫସଲ ଭଲ ଉପଜ ନାଇଁ ହୁଏ, ଆଉ ସେଥିଦ୍ୱାରା ମାନେ ଆମେ ଯେତ୍କି ଆମେ ଖର୍ଚ୍ଚା କରିଥିସୁଁ ସେତ୍କି ଲାଭ ଆମେ ପାଇନାପାରୁ। ଯଦି ବର୍ଷା ବେଶୀ ହେଲା ତ ଆମର କାଣା ହେସି, ମାଟି ଧୋଇ ଧରି ପଲାସି, ଫସଲ ମାନେ ନଷ୍ଟ ହେଇଯାଏ, ତାର ଚେଟା ଭଲସେ ବଢ଼ି ନା ପାରେ, ଗଛଟା ନା ଏଇଟା ହୁଏ, ମ୍ୟାଟ୍ ଧୋଇହେବା ଦ୍ୱାରା ମାନେ ତାର ଉର୍ବରତା କମିଯାଏସି, ତ ଏଇଟା ସବୁ ଅସୁବିଧା ହେସି। ଆଉ ଯଦି ଇ ଟାଇମ୍ରେ କାଣା ହେସି, ଆପଣଙ୍କର ଆର୍ଦ୍ରତା ଆଉ ମେଘୁଆ ପାଗଟା ହେଲେ ଯେନ୍ ରୋଗ ପୋକର ସମ୍ଭାବନାଟା ବଢ଼ି ଯାଏସି, ତ ସେଥିର୍ଲାଗି ଗଛ କି ଭଲ ବଢ଼ବାରରେ ମାନେ ନୁକସାନ କରସି। ଆଉ ଯଦି ଇ ଟାଇମ୍ରେ ବଜ୍ରପାତ ହଉଛେ, ଦେଖିବେ ଯେ ଆପଣଙ୍କର ବର୍ଷା ମାସେ ବଜ୍ରପାତର ମାନେ ତିନି ଚାରି ବର୍ଷ

0: ତାର ଯଦି ଆମେ ଦେଖମା ବଜ୍ରପାତ ସଂଖ୍ୟା ବହୁତ ବଢ଼ିଯାଇଛେ
1: ଆଜ୍ଞା
0: ଇଭେଣ୍ଟଟା, ତ ସେଥିର୍ଲାଗି କାଣା ହେସି ସେଟା ତ ମାନେ କ୍ରପ ଡାଇରେକ୍ଟ ଇଟା ନେ କଲେ ବି ଯେନ୍ ଗଛ ଖୁଣ୍କେ ପକେଇ ଦଉଛେ, ତ ସେଟା ଯଦି ଧାନ ଗଛ ଗୋଟେ ଅଛେ ପାଖେ ଗଛ ଖୁଣ୍ ଅଛେ, ଗଛ ଖୁଣ୍କେ ଯଦି କିଛି ବଜ୍ରପାତ ରହିଲା ସେଟା ଯଦି ଧାନ ପଡ଼ିଗଲା ତ ସେ ଧାନ ବି ନଷ୍ଟ ହେଇଯାଉଛେ।
1: ଆଜ୍ଞା
0: ପ୍ଲସ୍ ଆମର ଯେନ୍ ପଶୁ ପକ୍ଷୀ ହେଲେ କି ମନୁଷ୍ୟମାନେ ବି ସେମାନେ ଯଦି ତାର ସଂସ୍ପର୍ଶରେ ଆସୁନ୍ ତାଙ୍କର ଜୀବନ ବି ହରଉଛନ୍, ତ ଇ ସବୁ ନୁକସାନ ମାନେ ଆମର ସହିବାର୍କେ ପଡ଼୍ସି।
1: ଆଜ୍ଞା ତ ଇ ଯେନ୍ ମନସୁନ୍ କଥା ଯେନ୍ କହିଲେ, ଇନୁ ଯେନ୍ ବଜ୍ରପାତ କଥା କହିଲେ, ତ ସେଥି ଆମର ଜୀବନ ବି ଯାଉଛେ, ଆମେ ସେଥିପ୍ରତି ଯେନ୍ ଅସୁବିଧାଟା ହଉଛେ, ତ ଯେନ୍ ସେ ଅସୁବିଧା କି ଆମେ କେନ୍ତାକିରି ତାର ପ୍ରତିକାର କରିପାର୍ମା, ଏ ଆମର କୃଷି କାର୍ଯ୍ୟରେ ଯେନ୍ ଅସୁବିଧାଟା ହଉଛେ ସେଟା ଟିକେ କହ।
0: ଦେଖୁନ୍, ଯଦି ମାନେ ଠିକ୍ ସମୟରେ ବିହନ ବୁଣିଲା
1: ଆଜ୍ଞା,
0: ମାନେ ଇଥିର୍ ଲାଗି ଆମେ କାଣା କରିପାର୍ମା, ଆମର ଯେନ୍ ଲୋକାଲ ନ୍ୟୁଜ୍ ପେପର ହେଲା, ଟିଭି ହେଲା, ରେଡିଓ ହେଲା, ଯେନ୍ ବି ଆମର ୱେଦର ଫୋରକାଷ୍ଟ ବିଷୟରେ କୁହାଯାଉଛେ
1: ଆଜ୍ଞା,
0: ମାନେ କିଛି ବି ପୂର୍ବାନୁମାନ ଦିଆଯାଉଛେ, ତ ସେଟା ସବୁବେଳେ ଅପଡେଟ୍ ରହୁଥିବାରକେ ପଡ଼ିବ, କାରଣ ତାର ଦ୍ୱାରା ଆମେ ଜାଣିପାର୍ମା ଯେ ହଁ ଏଇଟା ବର୍ଷା ହେବାର ଅଛି କି କାଣା ହେବାର ଅଛି, ତ ସେଇ ହିସାବେ ଆମେ ମାନେ ବିହନ ଯଦି ବୁଣବାର ଅଛେ, ବର୍ଷା ଯଦି ହେବାର ଅଛେ, ତ ଆମେ ଆଗରୁ ରେଡି କରି ରଖିଥିମା ମାନେ ସିଟ୍ କେ କି ବର୍ଷା ହେଲା କି ଆମେ ସାଙ୍ଗେ ସାଙ୍ଗେ କରିପାର୍ମା, ସେଟା ଯେତିକି ବର୍ଷା ହେବାର କଥା ତାନୁ ଯଦି ଅଧିକା ବର୍ଷା ହେବାର ଅଛେ, ତ ସେ ଟାଇମ୍ରେ ଆମେ ମଧ୍ୟମ ଅବଧି କି ବେଶୀ ଲଙ୍ଗ୍ ଡ୍ୟୁରେସନ୍ ହେଲା ସେନ୍ତା ଭେରାଇଟି ବି ଲଗେଇ ପାର୍ମା, କିନ୍ତୁ ଯଦି ବର୍ଷା କମ୍ ହେବାର ଅଛେ ତ ସେହି ସମୟ ଆମେ ସର୍ଟ ଡ୍ୟୁରେସନ୍ ନେମା, ଯେନ୍ଟାକି ମାନେ ଖରା ଦ୍ୱାରା ବେଶୀ ପ୍ରଭାବିତ ନେ ହଉଥିବା ହେନ୍ତା ଭେରାଇଟି ଚୁଜ୍ କର୍ମା। ତ ଇ ସମୟରେ ମାନେ ଠିକ୍ ଟାଇମ୍ରେ ଯଦି ଆମେ ବିହନ ବୁଣ୍ମା, ଠିକ୍ ଭେରାଇଟି ନେଇପାର୍ମା, ତ ଇଟା ଗୁଟେ ଆମର ଆଗ୍କେ ସହାୟକ ହେବା, ଆଉ ବର୍ଷା ଜଲ୍କେ ସଂରକ୍ଷଣ କର୍ବାର୍ ଲାଗି ବଣ୍ଡ୍ ତିଆରି କର୍ମା, ଯେନ୍ଟାକି ମୁଇଁ ଆଗରୁ କହୁଥିଲି, ଯଦି ଜହ ବର୍ଷା ହଉଛେ ତ ତାର ନିଷ୍କାସନ ଲାଗି ବି ଆମେ ଡ୍ରେନେଜ୍ ସିଷ୍ଟମ୍ ରଖିଦେମା, କାରଣ ଆମର ପ୍ରାୟତଃ ହେଭି ରେନ୍ଫଲ୍ ସେଇ ଜୁଲାଇ ଅଗଷ୍ଟ ଟାଇମ୍ରେ ଆମର ହେଭି ରେନ୍ଫଲ୍ ହଉଛେ, କେବେ କେବେ ସେପ୍ଟେମ୍ବରରେ ବି ହେସି, ତ ବେଶୀ ଇଟା ହେଲେ ଆମର ଧାନ କେ ତ ମାନେ ଠିକ୍ ରହିସି, ବେଶୀ ହେଲେ ବି ଯଦି ଟିକେ ପେନ୍ କାଟିଦେବେ କି କାଣା ହେବେ ହେଇଯିବା, କିନ୍ତୁ ଯେନ୍ ଆମର ଖରିଫ୍ରେ ଯେନ୍ ଆମେ ପନିପରିବା କରୁଛୁ କି ଅଲଗା କିଛି ଫ୍ରୁଟ୍ କ୍ରପ୍ ଯାହା ବି ଲଗଉଛୁ, ସେମାନଙ୍କର ଲାଗି ଅସୁବିଧା ହେସି ପେନ୍ ଯଦି ଜମା ହେଲା, ତ ସେଥିର୍ଲାଗି ପେନ୍ ନିଷ୍କାସନର ବ୍ୟବସ୍ଥା ବି କରବାର କଥା ଏଇ ଟାଇମ୍ରେ। ପଶୁମାନଙ୍କର ବି ଏଇ ଟାଇମ୍ରେ ଯତ୍ନ ନେବାର କଥା, କାରଣ ଆଦ୍ରତା ବଢ଼ିଲେ ମାନେ ପଶୁମାନଙ୍କୁ ବେଶୀ ରୋଗ ହେସି, ତ ଏଥିର୍ଲାଗି କାଣା କର୍ମା, ଯେତେବେଳେ ବର୍ଷା ଏବାର ଆଗରୁ କିମ୍ବା ବର୍ଷାର ଷ୍ଟାର୍ଟିଂ ପିରିୟଡ଼ରେ ସେମାନଙ୍କୁ ଟୀକାକରଣ କରିଦେବେ, ଆଉ ଟୀକାକରଣ ଯଦି ନା ବି କରିପାରୁଛୁଁ ଆମେ ଟ୍ରିଟମେଣ୍ଟ ବି ସେଟା ଅଛି, ସେଥିର୍ଲାଗି ମାନେ ଆପଣମାନେ ଆଡ଼ଭାଇଜରି ବି ଫଲୋ କରିପାରିବେ, ସେଥିର୍ଲାଗି ବହୁତ ସାରା ଆଡ଼ଭାଇଜରି ବି ଆସି, ଆଉ ସବୁବେଳେ ମାନେ ଗୁହାଲ୍କେ ଶୁଖା ଆଉ ପରିଷ୍କାର ରଖିକରି ବର୍ଷା ଜଲ୍ କେନ୍ତି ଭିତରକେ ନା ପଶ୍ବା ତାର ବି ବ୍ୟବସ୍ଥା କରାଯିବ।
1: ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଆମେ କେନ୍ କେନ୍ ପ୍ରତିକାର କରିପାର୍ମା। ଆଉ ଗୋଟେ ଅସୁବିଧା ହେସି ଯେ ବର୍ଷା ଦିନେ ଯଦି ଅତ୍ୟଧିକ ବର୍ଷା ହେବା, ମାନେ ଆମର ଚାଷବାସ ଥି, ଓଷ କଷା ମାରବାର ଥି, ତାପରେ ଘାସ ବାଛବାର ଥି, ଇନ୍ ବହୁତ ଅସୁବିଧା ହେସି, ତ ଏଇ ଅସୁବିଧା ମାନେ ଚାଷୀମାନେ କେନ୍ତା କରି କାଣା କରିପାରିବେ ଅସୁବିଧା ଟାଲବାର ଲାଗି ସେଟା ଟିକେ କହ।
0: ମନସୁନଟା ଆମର ଚାଷ କାମ ଲାଗି ତ ଉପଯୋଗୀ ହେଲେ ବି ଯେନ୍ ଅନିୟମିତ ବର୍ଷା ବି ହେଇଯାଏସି, ମାନେ ଆଗରୁ କାଣା ହଉଥିଲା ଆମର ବର୍ଷାଟା ମାନେ ଲଗାତାର ହଉଥିଲା କି ଏଇଟା ହେନ୍ତା ହଉଥିଲା, କିନ୍ତୁ ଇହାଦେ କାଣା ହଉଛେ ମନସୁନର କିଛି ଦିନ ବର୍ଷି ନେଲା, ତାପରେ ଗୋଟେ 4-5 ଦିନ ଯାଏ ବିଲକୁଲ ନା ବର୍ଷା ହେଲା, ତାପରେ ଫେର ହେନ୍ତା ବର୍ଷିବା ଫେର ନା ହୁଏ, ତ ହେନ୍ତା ଗୋଟେ ଅନିୟମିତ ବର୍ଷା ରହୁଛେ। ଚାଷୀ ଭାଇ ମାନେ ଜାଣି ନା ପାରନ୍ ଯେ ମାନେ ଯଦି ସ୍ପ୍ରେ କରବାର ଅଛେ କିଛି ଜିନିଷ, ସ୍ପ୍ରେ କରି ଦେଇଛନ୍ ଘଣ୍ଟେ ଭିତରେ ବର୍ଷା ହେଇଗଲା
1: ଆଜ୍ଞା,
0: ତ ସେ ଉଷୋଟା ଧୋଇ ହେଇଯାଏସି
1: ଆଜ୍ଞା,
0: ଗଛକେ ମରବାର ଲାଗି ମାନେ ଯେ ଉଷୋର ଯେତିକି କାମ କରିବା କଥା ନା କରେ, ଆଉ ଆମକୁ ଫେର ଥରେ ଆଉ ଥରେ ଉଷୋ ଦେବାର୍କେ ପଡ଼ବା, ସେଥିରେ ତ ତାର ଖର୍ଚ୍ଚା ବି ବଢ଼ିଗଲା, ଆଉ ଥରେ ଉଷୋ ଘିନ୍ବା, ସେ ଫେର ଫେର ଲେବର ସେତିକି ଖର୍ଚ୍ଚା କରବା, ଫେର ଏଟା, ତ ସେ ଜିନିଷଟା ସେ ଯଦି ଆଗରୁ ଜାଣିପାରିବା ଯେ ଆମର ଇ ଟାଇମ୍ରେ ବର୍ଷା ହେବାର ଅଛେ ଏନ୍ତା, ତ ସେ ଘାସ ମରା ହେଲା କି ଆମର କିଛି ବି କେମିକାଲ ସ୍ପ୍ରେ ହେଲା ଯାହା ବି ମାନେ ଚାଷ କାମ କରବାର ଅଛେ, ସେ ହିସାବରେ ସେମାନେ ପ୍ରିପେୟାର ରହିବେ, ଯେନ୍ଟା ଲସ୍ ହଉଛେ ତାହାକେ ଟିକେ କମ୍ କରିପାରିବେ।
1: ଆଜ୍ଞା, ସେଟା ତ ବଢ଼ିଆ କଥାଟେ, ଅବସ୍ଥାକେ ଦେଖିକରି ଆଜ୍ଞା ମାନେ ଯେନ୍ ରିପୋର୍ଟ ଦଉଛନ୍, କେବେ ବର୍ଷିବା ପେନ୍, କେବେ ନା ବର୍ଷେ, କେତେ ଦିନ ଭିତରେ ବର୍ଷା ଅଛେ, କେନ୍ତା ବର୍ଷା ଅଛେ, ଏଇଟା ସବୁ ମାନେ ଯେନ୍ କହୁଛନ୍, ସେଟାକେ ଜାଣିକରି ହିଁ ଆମେ ଚାଷବାସ କର୍ମା, ଆଉ କଷା ମାର୍ମା, ସେସ୍କେ ଆମର ଚାଷୀମାନଙ୍କୁ କେନ୍ ପରାମର୍ଶ ଦେବେ ସେଟା ଟିକେ କହ।
0: ଚାଷବାସ ବିଷୟରେ ଆମର RRTTS ଚିପ୍ଲିମାରୁ IMD ଯେନ୍ ଫୋରକାଷ୍ଟ ଆସି, ଥିରେ ଆମର ମନସୁନ ବାୟୁର ବି ରହୁଛେ, ମାନେ ଯେନ୍ଟାକି ଆମର ସିଜନାଲ ଫୋରକାଷ୍ଟ କହୁଛୁ, ତାପରେ ଆମର ଗୋଟେ ଏକ୍ସଟେଣ୍ଡେଡ୍ ରେଞ୍ଜର ଯେନ୍ଥିରେ 15 ଦିନ ଯାଏ ମାନେ ଆଗେ 15 ଦିନର, ଆଉ ଗୋଟେ ହେଲା ମିଡିୟମ ରେଞ୍ଜ ଯେନ୍ଟାକି ଆମେ ସବୁବେଳେ ସର୍କୁଲେଟ୍ କରୁଛୁ 5 ଦିନ ଆଗେ 5 ଦିନରେ ମାନେ କାଣା ହେବାର ଅଛେ, ତ ସେଟା ଚାଷୀ ଭାଇମାନେ ଆମର ଫେସବୁକ୍ ID ବି ଅଛେ, ହ୍ୱାଟ୍ସଆପ୍ ଚ୍ୟାନେଲ୍ ବି ତାର ଅଛେ, ଗ୍ରାମୀଣ କୃଷି ମୌସମ ସେବା ନାଁରେ ଅଛେ, ତ ସେଟା ବି ଫଲୋ କରିପାରିବେ, ସେଥିରେ ଫୋରକାଷ୍ଟ ସାଙ୍ଗେ ସାଙ୍ଗେ ଆପଣ ବି ଇହାଦେ କାଣା କ୍ରପ୍ ସିଚୁଏସନ୍ ଚାଲିଛେ ସେଥିରେ କାଣା ମାନେ କରିପାରିବେ ସେଟା

0: ଅଛି, ଆଉ ଇଥର ଯେନ୍ ଆମର IMD ର ଫୋରକାଷ୍ଟ ଅଛି ସେ ମନସୁନ ଲାଗି, ତ ସେ ହିସାବରେ ବର୍ଷାଟା କମ୍ ହେବାର ଅଛି,
1: ଆଜ୍ଞା
0: ତ ସେଥିର୍ ଲାଗି ବି ସେମାନେ ପ୍ରିପେୟାର ହେଇପାରିବେ। ଆଉ ଯେନ୍ ଇ ଇହାଦେ ମେ ମାସ ଲାଗି ମେନ୍ଲି ଯେନ୍ ଫୋରକାଷ୍ଟ ଆସିଛେ ସେ ହିସାବରେ ବର୍ଷା ତ କମ୍ ହେବାର ଅଛି, କିନ୍ତୁ ମଝି ମଝି ଟିକେ ଟିକେ ବର୍ଷୁଥିବା, ତାର୍ ଲାଗି ଟେମ୍ପରେଚର୍ ବି ମେଣ୍ଟେନ୍ ରହିବା, ପ୍ଲସ୍ ଆପଣଙ୍କର ହିଟ୍ ୱେଭ୍ ବି ବେଶୀ ରହିବା ବୋଲି ଦେଇଛି, ଏଥର
1: ଆଜ୍ଞା
0: ହିଟ୍ ୱେଭ୍ ର ସମ୍ଭାବନା ବି ବେଶୀ ଅଛି ଏଇଠି, ତ ସେଇ ହିସାବରେ ଚାଷୀ ଭାଇମାନେ ସମସ୍ତେ ସତର୍କ ରହିବେ, ହେତ୍କି କହିମି ମୁଇଁ।
1: ତ ଯାହା ହଉ ଆପଣ ଆମର ବୈଠକିକେ ଆସିଲେ, ଆଉ ଏଇ ଯେନ୍ ପ୍ରି ମନସୁନ୍ କଥା ଯେନ୍ ଆସିଲା, ତ ମୌସୁମୀ ବାୟୁର ଆଗମନର ପୂର୍ବ ପର ଅବସ୍ଥା ଆଉ ଏଥିପାଇଁ ପ୍ରଭାବିତ ହେଉଥିବା କୃଷି କାର୍ଯ୍ୟ ଆଉ ତାର ପରିଚାଳନା ବାବଦରେ ଏତେ କଥା କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା ଜୁହାର।
2: ଆଉ ଶୁଣିଲ ବୁଇ?
3: ହଁ ନାନୀ।
2: ପହଲା ତ ହେଲା ଋତୁରେ ପବନ ଯେନ୍ ଦିଗ୍ ପରିବର୍ତ୍ତନ କରିକିରି ବର୍ଷା କରାସି, ତାପରେ ସମୁଦ୍ର ଆଡ଼ୁ ଯେନ୍ ପବନଟା ଆସିକରି ବର୍ଷା କରଉଛି ତାହାକେ ଆମେ ମୌସୁମୀ ବାୟୁ ବୋଲି କହୁଛୁ। ଆଉ ତାର ପରର ଅବସ୍ଥାରେ କାଣା ହଉଛି, ଆମର୍ ଚାଷକେ ପ୍ରଭାବିତ କରୁଛି, ରୋଗ ପୋକ ବି ହଉଛି ଫସଲରେ, ତାପରେ କିନି ପ୍ରାଣୀମାନଙ୍କୁ ବି ଭିନ୍ ଭିନ୍ ରୋଗ ହେସି, ତାର୍ ଲାଗି କେନ୍ତା ଟୀକାକରଣ କର୍ମା ଆଉ କାଁ କାଁ ବ୍ୟବସ୍ଥା କର୍ମା ସବୁ ତ ବହେନ ବହୁତ ବଢ଼ିଆ ହିସାବରେ କହିଦେଲେ।
3: ହଁ ତ ଫେର୍ ଦେଖ, ପାନି ଯଦି ଆମେ ଠିକ୍ ହିସାବରେ ନିଷ୍କାସନ କର୍ମା ବେଲେ ଯାଇକରି ଆମେ ମାନେ ଆମର ଜମିକେ ବଞ୍ଚେଇ ପାର୍ମା, ସେଟା ବି ସେ କହିଲେ ନାଇ କେ।
2: ହଁ, ଆର୍ଦ୍ରତା କମ୍ ଥିଲେ କାଣା କି ରୋଗ ମାନଙ୍କ ରୋଗ ପକେ ବଢ଼େସି କି ନି?
3: ହଁ ତ
2: ହଁ, ବେଲେ ତାର୍ ଲାଗି ବୋଲିକିରି ଆମେ କାଣା ସବୁ ଉପାୟ ମାନେ କର୍ମା, ବହେନ ତ ବହୁତ ବଢ଼ିଆ ହିସାବରେ କହିଦେଲେ ନାଇ କେ। ବେଲେ ବି କାଁ କହୁଥିଲି କି, ଇଟା ତ ଆମେ କଥାବାର୍ତ୍ତା ହେଲା, ବେଲେ ଗୀତ ପଦେ ହଦେ ଶୁଣତା କେ ବୋଲୁଥିଲି।
3: ହଁ ନାନୀ, ଗୀତ ଶୁଣମା? ଏବେ ଆଜି କେନ୍ ଗୀତ ଶୁଣାବ କି କେନ୍ତା ଯେ?
2: ହଁ ଶୁନ,
3: ବେଲେ ଇ ଗୀତ୍କେ ଗାଇଛନ୍ ଜିତେନ୍ଦ୍ର ହରିପାଲ ଆଉ ଲେଖିଛନ୍ ବିନୋଦ କୁମାର ପସାୟ।
2: ବେଲେ ଶୁନ୍ମା?
3: ହଁ ନାନୀ।
2: ହଁ

0: ଅଇନ୍ ଲାଗୁଥିଲା ରେ ବୁଇ?
1: ହଁ ନାନୀ, ଭଲ ଲାଗିଲା।
0: ଯେ କାଁ ଖମା ସୋମିଆ ହେଲାନ ବୋଲୁଛ ତ?
1: ହଁ ପରେ,
0: ହଁ
1: ଦେଖୁଛେ ସୋମିଆ କେ ଦେ।
0: ବେଲେ ଯିମା ବୋଲୁଛ?
1: ହଁ ନାନୀ।

0: ଶୁଣୁଥିଲେ ଆଜିର ଖୁସି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହା ଛିନ୍ନର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଇବାକାଲ ଶପଥ ନେବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକେ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ବର୍କସ ହେବା କହିଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2 ଖେପ୍ ଅଧୀନି ଗୃହ ତିଆର ପୂରା କରବାର୍ଥି ଓଡ଼ିଶା ଦେଶେ ପହଲା ଠାନ୍ ପାଇଛେ ସୂଚନା ଦେଲେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର୍ ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭୃତି ପରିଡ଼ା ଦେଲେ ଜୋର। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକଥି ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣକେ ନେଇକରି ହେଲା ଆଲୋଚନା। ଓଡ଼ିଶା ସମୁଦ୍ର ଖଣିନୁ ଟେପ୍ଟିକାଲ ଆଡ଼ଭାନ୍ସ ରେଞ୍ଜ ଅଗମେଣ୍ଟେସନ୍ର ତାରାର ପହଲା ଉଣାଡ଼କେ ସଫଳତାର ସହିତ କରାଗଲା ପରୀକ୍ଷଣ। ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଆଉ ବିକାଶ ସଂଗଠନ DRDO ଆଉ ଭାରତୀୟ ବାୟୁସେନାର ମିଲିତ ଚେଷ୍ଟାତି ହୋଇଛି ପରୀକ୍ଷଣ। ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଆଜିଠାନୁ ଫର୍ମ ପୂରଣ ପ୍ରକ୍ରିୟା ହେଲା ମୂଲ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଆଉ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକେ ସ୍ୱୀକୃତି ଦେବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ଥାଲାସେମିଆ ରୋଗ ବାବଦେ ସଚେତନ ବଢ଼ାବାର ଆଉ ପୀଡ଼ିତ ରୋଗୀମାନଙ୍କୁ ସହଯୋଗ କରବାର ଲକ୍ଷ୍ୟଥି ଫି ବଛର ଆଜିର ଦିନକେ ବିଶ୍ୱ ଥାଲାସେମିଆ ଦିବସ ଭାବେ କରାଯାଉଛି ପାଳନ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି ଭୁବନେଶ୍ୱରଠାରେ। ଦେବଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଛି ରାଜସ୍ୱ ସମୀକ୍ଷା ବୈଠକ। ଦେଶେ ପର୍ଯ୍ୟାପ୍ତ ମାତ୍ରାଥି ପେଟ୍ରୋଲ ଡିଜେଲ ଓ LPG ମହଜୁଦ ଅଛି। 100% ରନ୍ଧନ ଗ୍ୟାସ୍ ଯୋଗାଣ ଜାରି ରହିଛି ବୋଲି କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିନ୍ନର ମୁଖ୍ୟ ଖବର। ଏଣୁ ଶେଷ ହେଲା ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଏହି ଗୀତଟି ଶୁଣନ୍ତୁ କଣ୍ଠ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ପୃଥ୍ୱୀ ଗନ୍ଧର୍ଭ, ଗୀତ ରଚନା ରିକି ନାଗର ଏବଂ ସଙ୍ଗୀତ ଦେଇଛନ୍ତି ସୁଦୀପ ବାନାର୍ଜୀ।

ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି କଣ୍ଠଶିଳ୍ପୀ ଇଶିତା ବିଶ୍ୱକର୍ମା। ଗୀତ ରଚନା ମନୋଜ ମୁଣ୍ଟାସିର ଏବଂ ସଙ୍ଗୀତ ଈଶାନ ଶିବଦେଓ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ମାନିଥିଲେ ଅନୁପ ଜଲୋଟା, ପୃଥ୍ୱୀ ଗନ୍ଧର୍ଭ ଏବଂ ଇଶିତା ବିଶ୍ୱକର୍ମା। ଗୀତ ରଚନା କରିଥିଲେ ଲଳିତା ଗୋଏଙ୍କା, ରିକି ନାଗର ଓ ମନୋଜ ମୁଣ୍ଟାସିର। ସଙ୍ଗୀତ ସଂଯୋଜନା ସଞ୍ଜୀବ କୋହଲି, ସୁଦୀପ ବାନାର୍ଜୀ ଓ ଇଶାନ ଦେବ ଶିବଦେଓ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସାରଙ୍ଗୀ ବାଦନ। ଶିଳ୍ପୀ ହେଉଛନ୍ତି ଉସ୍ତାଦ ସାବରୀ ଖାଁ। ପରିବେଷଣ କରିଛନ୍ତି ରାଗ ମାରୋ ବିହାକ, ବିଳମ୍ବିତ ରଚନା ଏକ ତାଲ, ଦ୍ରୁତ ତିନ ତାଲ। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରିଛନ୍ତି ରସିଦ ମୁସ୍ତାଫା ଥିର୍କାବା। ସ୍ୱରମଣ୍ଡଳରେ ସଙ୍ଗତ କରିଛନ୍ତି କମଳା ସାବରୀ ଏବଂ ତାନପୁରାରେ ସଙ୍ଗତ କରିଛନ୍ତି ଗୁଲଫାମ ସାବରୀ। ଶୁଣନ୍ତୁ ସାରଙ୍ଗୀ ବାଦନ, ପରିବେଷଣ କରିଛନ୍ତି ଶିଳ୍ପୀ ଉସ୍ତାଦ ସାବରୀ ଖାଁ।

0: ଆରେ ସୁରମା, ରାତି ଆସି ଏତେ ହେଲାଣି, କଣ ଏମିତି ସଜାସଜି କରୁଛ? ଶୁଣେ,
1: ସେସବୁ ତମେ ମରଦ ଲୋକେ ବୁଝିପାରିବନି, ସଜାସଜି କରିବାର କ'ଣ ଗୋଟେ ଶେଷ ଅଛି? ସେତିକି ବେଳୁ ଲାଗି ଲାଗି କେବଳ ଏଇ କୋଠରୀଟା ସଜାଡ଼ି ପାରିଛି, ଏବେ ପୁଣି ଆର କୋଠରୀଟା ଧରିବାକୁ ହବ।
0: ହଁ, ଘର ବୋଇଲେ ତ କେବଳ ଦୁଇଟା ମାତ୍ର କୋଠରୀ, ସେଥିରେ ପୁଣି ମାସ ଶେଷରେ 300 ଟଙ୍କା ଭଡ଼ା। କେତେ ଆଶା ଥିଲା ଯେ ବାହା ପରେ ତୁମକୁ ନେଇ ଗୋଟାଏ ସୁନ୍ଦର ବଙ୍ଗଳାରେ ରହିବି। ତା ପାଖ ଦେଇ କୁଳୁକୁଳୁ ନାଦରେ ବହି ଯାଉଥିବ ଛୋଟିଆ ଏକ ନଦୀ, ସେଇଠି ପୁଣି ମିଶି ଯାଉଥିବ ନୀଳ ଆକାଶ। ନା, ସେସବୁ ଆଉ ଏ ଜୀବନରେ ହେଇପାରିଲାନି।
1: ତମେ ଏସବୁ ବାଜେ କଥା ଗୁଡ଼ିକ ଭାବି ମନ ଖରାପ କରୁଛ କାହିଁକି? ମୁଁ ତ କେତେ ଥର କହିଛି ଯେ ଏ ଘର ମୋର ଖୁବ୍ ପସନ୍ଦ ହେଇଛି।
0: ମୁଁ ଜାଣେ ସୁରମା, ତମେ ମୋତେ ଖାଲି ଖୁସି କରିବା ପାଇଁ ଏମିତି ବନେଇଛୁନି କୁହ।
1: ନା ନା, ତମ ଧାରଣା ଭୁଲ, ମୁଁ ବନେଇ କହୁନି, ସତ କହୁଛି। ଘର ନେଇ ଯାଏ ଆସେ କ'ଣ କହ ତ, ତମେ ହିଁ ତ ମୋ ଜୀବନର ସବୁଠାରୁ ବଡ଼ ସୁଖ ସମ୍ପଦ। ତମ ଭଳି ସ୍ୱାମୀ ପାଇଛି, ସବୁ କିଛି ପାଇଛି।
0: ଜାଣ ସୁରମା, ସାରା ଜୀବନ ତମେ ଯଦି ଠିକ ଏମିତି ମୋ ପାଖରେ ଥାଉ, ତେବେ ମୁଁ ଅତି ସହଜରେ ସବୁ ବାଧା ବିଘ୍ନ ଅତିକ୍ରମ କରି ଯାଇପାରିବି।
1: ରହିବି ସବୁଦିନ ଠିକ ଏମିତି ହିଁ ତମ ପାଖରେ ରହିବି। ହଉ, ସେ କଥା ଏବେ ଛାଡ଼, ମୋର ତେଣେ ଅନେକ କାମ ଅଛି।
0: ନା, ଛାଡ଼ିବିନି, ଯା, ଆଉ ଟିକେ ରୁହ ନା।
1: ଉଫ୍, କହିଲି ପରା ତେଣେ ଅନେକ କାମ ଅଛି, ଛାଡ଼ ନା।
0: ଆରେ ଓହ, ମୋର ବି ତ ବାହାରେ ଗୋଟେ କାମ ଅଛି, ଏବେ ଠିକ ମନେ ପଡ଼ିଲା।
1: ହଠାତ୍ ତୁମର କୋଉ କାମ ମନେ ପଡ଼ିଗଲା ଯେ?
0: ସିଗାରେଟ୍ଟା କିଣି ପାଖରେ ରଖିବାକୁ ହେବ ତ, ଡେରି କଲେ ଦୋକାନ ବନ୍ଦ ହେଇଯିବ।
1: ଆରେ ଗଣ୍ଡେ ଖାଇ ଦେଇଗଲେ ହବନି?
0: ନା ନା, ଏଇ ମୁଁ ଚଟ୍ ଗଲି ଆଉ ପଟ୍ ଫେରି ଆସିବି, ତମେ ଭାତ ବାଢି ରଖ, ମୁଁ ଗଲି ଆଉ ଆସିଲି, ବାସ୍।
1: ହଉ ହଉ, ଶୀଘ୍ର ଆସିବ।

0: ବାହା ହେଲା ପରେ ପ୍ରେମର ଲୀଳାଖେଳା ତ ଖୁବ୍ ଭଲ ଜମିଛି। ଯାଏ ଏ ଦୁହିଁଙ୍କର ପ୍ରେମ ଲୀଳାରେ ଟିକିଏ ଖେଞ୍ଚା ମାନି ଆସେ। କ'ଣ ସୁରମା, କେମିତି ଅଛୁ? ଚୁପ୍, ଚିତ୍କାର କରନା, ମୁଁ ତୋର ବନ୍ଧୁ।
1: କେମିତି ଆପଣ ପୁଣି ମୋର ବନ୍ଧୁ କେବେଠାରୁ ହେଲେଣି?

0: ସେଇ ମୋହିନୀ ସାଙ୍ଗରେ ତୋର ସ୍ୱାମୀ ଯଜ୍ଞେଶ୍ୱର ପୁରା କଟକ ପଳେଇ ଯାଇଥିଲା।
1: ସତେ ନା କଣ?
0: ଆଉ କଣ ମୁଁ ମିଛ କହୁଛି? ଆଚ୍ଛା, ତୋର ସ୍ୱାମୀ ଏତେବେଳ ପର୍ଯ୍ୟନ୍ତ କୁଆଡ଼େ ଯାଇଛି? ଏତେ ରାତି ହେବାକୁ ପଶିଲାଣି।
1: ସେ ତ ସିଗାରେଟ୍ କିଣିବାକୁ ଦୋକାନକୁ ଯାଇଛନ୍ତି।
0: ଧେତ୍!

0: ପହିଲା ଦିନ ତ ସ୍ୱାମୀର ବେଶୀ ନିନ୍ଦା ତୁ ସହିପାରିବୁନୁ। ହଉ ଆଜି ଯାଏ।
1: ସୁରମା କ'ଣ ହେଲା ଭୂତ ଦେଖିବା ବେଳେ ହଠାତ୍।

0: ଅଛି।
1: ମନା ଅଛି ମାନେ?
0: ମାନେ ଭୂତ ମନା କରିଯାଇଛନ୍ତି।
1: ଭୂତ ମନା କରିଯାଇଛନ୍ତି ମାନେ ମାତ୍ର 5 ମିନିଟର ପରିଚୟରେ କୋଉଠିକାର କୋଉ ଭୂତ ପୁଣି ଏତେ।

0: ଦୁଇଟା ମାସ ଭିତରେ ମୋର ସଂସାରର ବଢ଼ା ଭାତରେ କେଉଁଠିକାର ଗୋଟିଏ ଭୂତ ଆସି ପାଉଁଶ ପକାଇଦେବାକୁ ବସିଛି।
1: ଆଚ୍ଛା, ଯଦି ପ୍ରକୃତିରେ ଭୂତଟା ସ୍ୱରମାକୁ ମୋ ସମ୍ବନ୍ଧରେ କିଛି କହିଥାଏ
0: କହିଥାଏ କ'ଣ? ନିଶ୍ଚୟ କହିଥିବ ତ। ଶୁଣିଛି ଭୂତମାନେ ଅନେକ ଗୋପନ କଥା ଜାଣିଥାନ୍ତି, ଆମେ ସବୁ ସରଳ ଲୋକ, ତଥାପି ଆମମାନଙ୍କର ବି ତ ଗୋପନ ରଖିବା ଭଳି କିଛି ନା କିଛି ଥିବ। ଏଇ ଯେପରି ମୁଁ କନ୍ୟା ଦେଖିଯିବା ସମୟରେ ମୋର ଶ୍ୱଶୁର ଯେତେବେଳେ ମୋତେ ପଚାରିଲେ, ବାବା ମାସରେ ଦରମା କେତେ ପାଅ, ସେତେବେଳେ ମୁଁ ବିଚଳିତ କଣ୍ଠରେ ଉତ୍ତର ଦେଇଥିଲି, ଏଇ ଧରନ୍ତୁ ଆପଣଙ୍କ ଆଶୀର୍ବାଦରୁ ଟଙ୍କା 3000 ପର୍ଯ୍ୟନ୍ତ। ଆଉ ଏ ମୋହିନୀର କଥା, ସେ ତ ମୋତେ ସାଙ୍ଗରେ ନେଇ କଟକକୁ ପଳାଇବାକୁ ଚାହିଁଥିଲା, ଭାଗ୍ୟ ଭଲ ମୁଁ ତା କବଳରୁ ଖସି ଆସିଛି। ତେବେ ଏ ଭୂତଟା କ'ଣ ଏସବୁ କଥା ସୁର

0: ଯୋଗେଶ୍ୱର ବାବୁ, ଯୋଗେଶ୍ୱର ବାବୁ ଘରେ ଅଛନ୍ତି?
1: ଆସନ୍ତୁ ଆସନ୍ତୁ ରମାନାଥ ବାବୁ, ମୁଁ ଆପଣଙ୍କ ଅପେକ୍ଷାରେ ଥିଲି। ହଉ ବସନ୍ତୁ।
2: ଆଚ୍ଛା, ଏତେ ସକାଳୁ ସକାଳୁ ମୋର କାହିଁକି ଦରକାର ପଡ଼ିଲା?
1: କହୁଛି କହୁଛି।
2: କ'ଣ ଘର ପସନ୍ଦ ହେଲାନି ନା କ'ଣ?
1: ନା ନା,
2: ଦେଖନ୍ତୁ ଯୋଗେଶ୍ୱର ବାବୁ, ମାତ୍ର 300 ଟଙ୍କା ଭଡ଼ାରେ ଏପରି ଦକ୍ଷିଣ ଖୋଲା ପବନ ମିଳୁଥିବା ବଙ୍ଗଳା ଆଉ କେଉଁଠି ହେଲେ ପାଇବେନି। ତାପରେ ଧରନ୍ତୁ ଏଇ ଟେବୁଲ ଚେୟାର କଥା, ଆପଣଙ୍କୁ ନିଜ ଅଞ୍ଚଳର ଲୋକ ବୋଲି ସିନା ବିନା ଭଡ଼ାରେ ଦେଇଛି।
1: ମୁଁ କ'ଣ ସେ କଥା ବୁଝୁନି, ମୁଁ କ'ଣ ଏସବୁ କଥା କହିବା ପାଇଁ ଆପଣଙ୍କୁ ଡାକିଛି? ଏ ଘର ମୋର ଆଉ ମୋ ସ୍ତ୍ରୀ ସୁରମାର ଦୁଇଜଣ ଜାଗାର ଖୁବ୍ ପସନ୍ଦ ହେଇଛି। ହଁ, ମୁଁ ଆପଣଙ୍କୁ ଡାକିବାର ଉଦ୍ଦେଶ୍ୟ ମାନେ କଥା କ'ଣ କି ରମାନାଥ ବାବୁ, ଆପଣଙ୍କର ଏ ଘରେ ଗୋଟେ ଭୂତ ଅଛି।
2: ଭୂତ? ମୋ ଘରେ ପୁଣି ଭୂତ? କେବେ ନୁହେଁ। ମନେ ହେଉଛି ଆଜି ଆପଣଙ୍କର ପ୍ରାପ୍ୟକୃତ୍ୟଟା ଠିକ୍ ଭାବରେ ହେଇପାରିନି, ସେଇଥିପାଇଁ ଏ ସକାଳୁ ସକାଳୁ ଓଲଟ ପାଲଟ ସବୁ କହିଯାଉଛନ୍ତି।
1: ଓଲଟ ପାଲଟ ମୋଟେ ନୁହେଁ ଆଜ୍ଞା, ମୁଁ ସତ କହୁଛି, ମୋ ସ୍ତ୍ରୀ ମଧ୍ୟ ସେ ଭୂତକୁ ଦେଖିଛି ଏବଂ କଥା ମଧ୍ୟ ହେଇଛି। ଏଇ ଘରେ ଏଇ ଚୌକିରେ ପରା ବସିଥିଲା।
2: ବୋହୂମା ନିଜେ ଦେଖିଛନ୍ତି?
1: ଖାଲି ଦେଖିବା କଥା କ'ଣ କହୁଛନ୍ତି ଆଜ୍ଞା, କଥାବାର୍ତ୍ତା ମଧ୍ୟ ହେଇଛନ୍ତି ପରା।
2: କଥାବାର୍ତ୍ତା ମଧ୍ୟ ହେଇଛନ୍ତି? ତେବେ ତ କଥାଟା ଖୁବ୍ ଗୋଳମାଳ ଜଣାପଡ଼ୁଛି।
1: ବୁଝିଲେ ରମାନାଥ ବାବୁ, ଏ ଭୂତଟା ମୋ ବିଷୟରେ ଅନେକ ଗୋପନ କଥା ମୋ ସ୍ତ୍ରୀକୁ କହିଛି।
2: ଆପଣଙ୍କ ବିଷୟରେ କ'ଣ ସବୁ କହିଛି ଶୁଣେ,
1: ଛାଡ଼ନ୍ତୁ।
3: ହେଇଟି ଶୁଣୁଛ, ମୁଁ ଯାଉଛି, ତମେ ଅଫିସରୁ ଫେରିଲା ବେଳେ ମୋତେ ଅପେକ୍ଷା କରିବନି। ରମାନାଥ ବାବୁ, ଆଜି ଆଉ ଆପଣଙ୍କ ସାଙ୍ଗରେ କଥା ହେବାର ସମୟ ନାହିଁ, ଅନ୍ୟ ଦିନରେ କଥା ହେବା, ଆଜି ଆସୁଛି।
2: କେବଳ କଥା ନୁହେଁ, ସେଦିନ ଚା ମଧ୍ୟ ଖୁଆଇବାକୁ ହେବ।
3: ଠିକ୍ ଅଛି, ତାହା ହିଁ ହେବ।
2: ଅତି ଭଲ, ଅତି ସୁଶୀଳା।
1: ରମାନାଥ ବାବୁ,
2: ହଁ ହଁ, ତାପରେ ପୁଣି କ'ଣ ହେଲା?
1: ଆଉ କ'ଣ ହେବ କୁହନ୍ତୁ, ଏ ଭୂତଟାକୁ କେମିତି ତଳିବାକୁ ହେବ?
2: ମୋ ମତରେ ଭୂତକୁ ତଳିବା ଆଗରୁ ପ୍ରଥମେ ଦେଖିବାକୁ ହେବ ଯେ ଭୂତଟା ଧରିଛି କାହାକୁ, ଆପଣଙ୍କୁ ନା ଆପଣଙ୍କର ସ୍ତ୍ରୀଙ୍କୁ।
1: ମାନେ?
2: ମାନେ ଆପଣ କ'ଣ ଜାଣିନାହାନ୍ତି, ଭୂତ ବିଶେଷ କରି ସ୍ତ୍ରୀ ଲୋକମାନଙ୍କୁ ଧରେ,
1: ବୋହୂମାଙ୍କୁ ହିଁ ଭୂତ ଧରିଛି। କେମିତି ଜାଣିଲେ ଆଜ୍ଞା?
2: ଜାଣିବିନି, ଏଇ ଯେଉଁ ସକାଳୁ ସକାଳୁ ସଜବାଜ ହେଇ ବାହାରିଗଲେ, ଏଇସବୁ ସେ ଭୂତର ଡାକରା ନୁହଁ ତ
1: ଆଉ କ'ଣ ହେଇପାରେ? ଏ ଆପଣ କ'ଣ କହୁଛନ୍ତି ଆଜ୍ଞା, ସେ ତ ତା ବାପ ଘରକୁ ଗଲା ଦାଦାଙ୍କ ପୁଅର ଜନ୍ମଦିନ ପାଇଁ।
2: ଆପଣ ବୁଝିପାରିବେ ନାହିଁ ଯୋଗେଶ୍ୱର ବାବୁ, ଉପଲକ୍ଷଟା ଜନ୍ମଦିନ ହେଲେ ବି ଏହା ମଧ୍ୟରେ ଭୂତର ହାତ ନିଶ୍ଚୟ ଅଛି। ମୁଁ ନିଶ୍ଚିତ ଯେ ବୋହୂମାଙ୍କୁ ଭୂତ ହିଁ ଧରିଛି।
1: ତାହେଲେ ତାହେଲେ କ'ଣ ହେବ ଆଜ୍ଞା? ଦେଖନ୍ତୁ, ମୁଁ ଏଠି ନୁହଁ, କାହାକୁ ଚିହ୍ନିନି।
2: କାହାକୁ ନ ଚିହ୍ନିଲେ ମଧ୍ୟ ମୋତେ ତ ଚିହ୍ନନ୍ତି। ଆପଣ ଏସବୁ କଥା ମୋ ଉପରେ ଛାଡ଼ିଛନ୍ତି। ମୋର ବାଲ୍ୟବନ୍ଧୁ ହେଲେ ଯାମିନୀ କବିରାଜ, ଓଡ଼ିଶାରେ ସେ ହିଁ ପ୍ରଥମେ ଭୂତନାଶିନୀ ବଟିକା ତିଆରି କରିଥିଲେ। ଖବର ପାଇଲା ମାତ୍ରେ ସେ ନିଶ୍ଚୟ ଆସିଯିବେ, ଆଉ ସେହି ବଟିକାରୁ ଗୋଟାଏ ବୋହୂମାଙ୍କ ପେଟରେ ପଡ଼ିବା ମାତ୍ରେ ଆଉ ଦେଖିବାକୁ ହେବନି, ଭୂତ ଉଠି ପଡ଼ି ପଳେଇବାକୁ ରାସ୍ତା ପାଇବନି।
1: ରମାନାଥ ବାବୁ, ମାନେ ମୁଁ କ'ଣ କହୁଥିଲି କି, ଏସବୁ କବିରାଜ ଗୁଣିଆ ଓଝାଙ୍କ ସାହାଯ୍ୟ ନ ନେଇ ଅନ୍ୟ କୌଣସି ଉପାୟ ମାନେ ଡାକ୍ତର?
2: ଆରେ ନା ନା, ମୁଁ ଆଜି ହିଁ ତାଙ୍କ ପାଖକୁ ଖବର ପଠାଇ ଦେଉଛି, ଆପଣ କୌଣସି ଚିନ୍ତା କରିବାର ଦରକାର ନାହିଁ। ହଉ, ଆଜି ତାହେଲେ ଆସୁଛି ଆଜ୍ଞା।
1: ଆଜ୍ଞା।

0: ମୋତେ ଚିହ୍ନି ପାରିଲୁନି, ମୁଁ ପୁରା ଭୂତ।
1: କ'ଣ କହିଲେ, ମାନେ ଆପଣ ଭୂତ?
0: ହଁ।
1: ଆରେ ମହାଶୟ, ମୁଁ ତ ଆପଣଙ୍କୁ କେତେବେଳୁ ଖୋଜୁଛି।
0: ଆରେ ପାଗଳ, ସେଇଥିପାଇଁ ତ ମୁଁ ଆଜି ଚାଲି ଆସିଛି।
1: ଖୁବ୍ ଭଲ କରିଛନ୍ତି, ମାନେ ଅତି ଭଲ କରିଛନ୍ତି। ଆସନ୍ତୁ ଆସନ୍ତୁ, ଏଠି ଟିକେ ଭଲ କରି ବସନ୍ତୁ। ଆଚ୍ଛା ଭୂତ ମହାଶୟ, ଇଏ ମାନେ

0: ଭାଗ୍ୟକୁ ପାଖରେ ଯାମିନୀ କବିରାଜକୁ ପାଇଗଲି ବୋଲି ସିନା, ନହେଲେ ଯେ କି ଦଶା ହେଇଥାନ୍ତା କେଜାଣି। ବୁଝିଲ ସୁରମା, ଏହାକୁ କହନ୍ତି କପାଳ। ଆଉ ଏ ରମାନାଥ ବାବୁ ଆମ ପାଇଁ କ'ଣ ନ କଲେ, ନିଜର ଲୋକ ମଧ୍ୟ ଏତେଟା କରନ୍ତି ନାହିଁ। ଆଉ ତୁମକୁ ମଧ୍ୟ କହିଦେଉଛି, ସ୍ତ୍ରୀ ଲୋକମାନଙ୍କର ଏତେଟା ରାଗ ଥିବା ଭଲ ନୁହେଁ। ସୁରମା, ତମେ କିଛି କହୁନାହ ଯେ। ସୁରମା, ଏ କ'ଣ ତମେ କାନ୍ଦୁଛ? କ'ଣଟା ଏମିତି ହେଇଗଲା ଯେ?
1: ତମେ ପୁରୁଷମାନେ ନିଜକୁ କ'ଣ ମନେ କରୁଛ କୁହ ତ, ସବୁ ଦୋଷ ଗୁଡିକ କ'ଣ କେବଳ ସ୍ତ୍ରୀମାନଙ୍କର? ତମେ କ'ଣ ସତରେ ବିଶ୍ୱାସ କରୁଛ ଯେ ମୋତେ ଭୂତ ଲାଗିଛି କୁହ ନା।
0: ନା ମାନେ, ରମାନାଥ ବାବୁ କହିଲେ ତ?
1: ରମାନାଥ ବାବୁ କହିଦେଲେ, ଆଉ ତମେ ତାକୁ ବିଶ୍ୱାସ କରିନେଲ ନୁହେଁ? ବା
0: ନା ମାନେ, ଅସଲ କଥା କ'ଣ କି, ଭୂତଟା
1: ସତରେ ବାହା ହେବା କେତେଟା ମାସ ଭିତରେ ତମେ କେତେ ବଦଳି ଯାଇଛ, ମୋତେ ମଧ୍ୟ ତମେ ଅବିଶ୍ୱାସ କରୁଛ।
0: ତମେ ବି ତ କେମିତି ଗୋଟାଏ ଭିନ୍ନ ମଣିଷ ହେଇଯାଇଛ। ତୁମେ ମୋତେ ସନ୍ଦେହ କରି ବସିଲ, ଅବିଶ୍ୱାସ କଲ।
1: ହଁ, ଆମ ଦୁହିଁଙ୍କର ବିଶ୍ୱାସର ଭିତ୍ତିଟା ଯେମିତି ଧୀରେ ଧୀରେ ଅଲଗା ହେଇଯାଉଛି।
0: ତମେ ଠିକ କହିଛ ସୁରମା, ଆମ ଦୁଇ ଜଣଙ୍କର ମଝିରେ ଗଢ଼ି ଉଠିଛି ଗୋଟାଏ ସନ୍ଦେହ ଆଉ ଅବିଶ୍ୱାସର ପ୍ରାଚୀର। କାହିଁକି ଏମିତି ହେଲା କହିପାରିବ ସୁରମା?
1: ସେଇ କଥା ତମକୁ ମୁଁ ପଚାରୁଛି। ତମେ ମୋତେ କେତେ ଭଲ ପାଉଥିଲ, କେତେ ଆଦର କରୁଥିଲ, କିନ୍ତୁ ଆଜି କଥା ପଦେ ମଧ୍ୟ ଭଲ କରି କହୁନାହ।
0: ତମେ ବି ତ ପ୍ରତିଦିନ ମୋ କଥାକୁ ବିରୋଧ କଲ, ସ୍ନେହ ସୌହାର୍ଦ୍ଦ୍ୟ ଠାରୁ ଦୂରେଇ ଯିବାକୁ ବସିଲ। କାହିଁକି ଏମିତି ହେଲା ସୁରମା, କାହିଁକି?
1: ପ୍ରକୃତରେ ଏସବୁ ପାଇଁ ଦାୟୀ ଏ ଭୂତଟା, ଯିଏ ଆମ ଦୁହିଁଙ୍କ ମଧ୍ୟରେ ଗୋଟେ ବିଚ୍ଛେଦର ପ୍ରାଚୀର ତିଆରି କରିବାକୁ ଚାହୁଁଛି।
0: ତମେ ଠିକ କହିଛ ସୁରମା, ଏଇ ଭୂତଟା ହିଁ ଏଥିପାଇଁ ଦାୟୀ। ଆସ, ଆମେ ଦୁହେଁ ମିଶି ମନର ଏହି ଅବିଶ୍ୱାସର ଭୂତଟାକୁ ଦୂରେଇ ଦେବା। ଆସ, ମୋ ପାଖକୁ ଆସ। ଆମେ ଯଦି ସବୁଦିନ ଏମିତି ମିଳିମିଶି ରହିପାରୁ,
1: ତେବେ ପୃଥିବୀର କୌଣସି ଶକ୍ତି ଆମକୁ ଅଲଗା କରିପାରିବ ନାହିଁ।
0: ସୁରମା, ସୁରମା, ସୁରମା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଛିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ସ୍ୱାଧୀନତା ପରଠାନୁ ପହିଲା ଥର ଲାଗି ପଶ୍ଚିମବଙ୍ଗନୁ ଆଇବାକାଲ ସରକାର ଗଠନ କରିବା ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ଆଗକେ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ବରକସ ହେବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖବାର ଦିଗେ ବିଜେପି ପ୍ରତିଶ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା ଖାଲି ସୀମା ରକ୍ଷା ଲାଗି ନୁହେଁ ବରଂ ସାରା ସମାଜ ପରିବେଶ ଆଉ ନାଗରିକମାନଙ୍କ ଲାଗି ଏହା ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦେଶେ ସମ୍ଭାବନା ଥିବାର ବାତ୍ୟା ଆଉ ଜାରି ରହିଥିବାର ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ବାବଦେ ଆଇବା ରବିବାର ଦିନ ନୂଆଦିଲ୍ଲୀଠାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକକୁ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ନିଜର ନିର୍ବାଚନ ମଣ୍ଡଳୀନୁ ଚାଲିଥିବାର କାମଥି ମହିଳାମାନଙ୍କର ଭାଗିଦାରୀକେ ସୁନିଶ୍ଚିତ କରବାର ସହିତ ଅଙ୍ଗନବାଡ଼ି ଘର ତିଆରି ଠିକ୍ ସମୟଥି ସାରବାରକେ ବିଧାୟକମାନଙ୍କୁ ତଦାରଖ କରବାର ଲାଗି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱର ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଉ ୟୁନିସେଫ୍ର ମିଳିତ ସହଯୋଗଥି ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସାଙ୍ଗେ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ହୋଇଛି ଅନୁଷ୍ଠିତ। 555 ଥାନାନ ଭାଗ ନେଲେ 15,000 ଅତକା କିଶୋର କିଶୋରୀ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର ଲାଗି ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲକର ଅଧ୍ୟକ୍ଷତାତେ ହୋଇଯାଇଛି ପହିଲା ରଥଯାତ୍ରା ସମନ୍ୱୟ ବୈଠକ। ମାନବିକତା ଲାଗି ଏକତା ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ରେଡ୍କ୍ରସ ଦିବସ। ଦୂରିଆ ନାଇଁ ରହିକରି ରୋଗୀମାନଙ୍କୁ ଚିହ୍ନଟ କରବାର ଆଉ ସମର୍ଥନ ଦେବାର ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ଥାଲାସେମିଆ ଦିବସ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଟିଟିଲାଗଡ଼ଠାରେ ଆଜି ଦିନର ସବୁନୁ ଜହ ତାପମାତ୍ରା 39 ଡିଗ୍ରୀ ସେଲସିୟସ କରାଯାଇଛି ରେକର୍ଡ। ଏହା ଚିନି ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଶିଳ୍ପୀ ହେଉଛନ୍ତି ଉସ୍ତାଦ ୟୁନୁସ ହୁସେନ ଖାଁ। ପରିବେଷଣ କରିଛନ୍ତି ରାଗ ସୁପ୍ରାଇ କାହାରା।

ଶ୍ରୋତାମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ତେଜାବ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ ସାଥୀ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲୋହିସିଂହା ବେଡେନ୍ ବ୍ଲକ ଜିଲ୍ଲା ବରଗଡ଼ରୁ ପଞ୍ଚାନନ ପଞ୍ଚବିହାର, କରମ ସାନି, ସୁବଳ, ମନୋଜ, ଦୀକ୍ଷା, ଗୋପାଳ, ମୁରଲୀ, ମେହେର, ଶଙ୍କର ମେହେର, ଯଶୋମନ୍ତ ଓ ଗୋବିନ୍ଦ। ଶୁଣନ୍ତୁ ଆପଣଙ୍କର ଅନୁରୋଧରେ ଏହି ଗୀତଟି। କଥାଚିତ୍ର ତେଜାବରୁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ ସାଥୀ।

ଶ୍ରୋତାମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ବିଶ୍ୱାସ। କଣ୍ଠଦାନ କରିଛନ୍ତି ମୁକେଶ, ଗୀତ ରଚନା ଗୁଲସନ ବାଉରୀ ଏବଂ ସଙ୍ଗୀତ ଦେଇଛନ୍ତି କଲ୍ୟାଣଜୀ ଆନାଞ୍ଜୀ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମହଲାକଟା ଉପରପଡ଼ା ଭେଡ଼ାନ ବ୍ଲକ ବରଗଡ଼ ଜିଲ୍ଲାରୁ ରବୀନ୍ଦ୍ରନାଥ ମେହେର, ଜଗଦୀଶ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର, ସୁକାନ୍ତ ମେହେର, ଓଙ୍କାରନାଥ ମେହେର ଓ କେଦାରନାଥ ମେହେର। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି କଥାଚିତ୍ର ବିଶ୍ୱାସରୁ। କଣ୍ଠଦାନ କରିଛନ୍ତି ମୁକେଶ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସ୍ତୁତ କରୁଛୁ ଆପଣଙ୍କର ପାଇଁ କାର୍ଯ୍ୟକ୍ରମ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଏହି ଗୀତଟି କଥାଚିତ୍ର ପ୍ରଡକ୍ସନ୍। କଣ୍ଠଦାନ କରିଛନ୍ତି କିଶୋର କୁମାର, ଗୀତ ରଚନା ରାଜେନ୍ଦ୍ର କିଶନ, ସଙ୍ଗୀତ ରାହୁଲ ଦେବ ପରମାନ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଜିଲ୍ଲା ମହଲାକଟା ବ୍ଲକ ଭେଡ଼େନରୁ। ଶ୍ରୋତାମାନେ ହେଲେ ନାଥ ମେହେର, ଜଗନ୍ନାଥ ମେହେର, ସୁଶାନ୍ତ ମେହେର ଓ ହେମନ୍ତ ମେହେର। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି କଥାଚିତ୍ର ପଡ଼ୋଶନ। କଣ୍ଠଦାନ କରିଛନ୍ତି କିଶୋର କୁମାର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏ ଗୀତଟି କଥାଚିତ୍ର ହସିନା ମା ଜାଗି। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି ଓ ଲତା ମଙ୍ଗେସ୍କର। ଗୀତ ରଚନା ଅଖ୍ତର ରୋମାନି। ସଙ୍ଗୀତ ଦେଇଛନ୍ତି କଲ୍ୟାଣଜୀ ଅନଜୀ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ହରେଶ ସାର୍ତି, କୃତିକା, ତୃପ୍ତି, ମୁନା, ତିଲ, ତୃତୀୟା ଓ ପରୁଥା ଲରିଆପାଲି ଝାରସୁଗୁଡ଼ା ଜିଲ୍ଲାରୁ। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି। ଏଇଟା ହେଲା ଆଜିର ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର ଶେଷ ଗୀତ।

ମେହର ଅରୁଣ ରାଜହଂସ ଏବଂ ମୋହନ ସିଟ୍ ଆସନ୍ତାକାଲି ଅପରାହ୍ନ 1 ବାଜି 20 ମିନିଟ୍ ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବିବିଧା, ଏଥିରେ ଶୁଣିବେ ମା ଉପରେ ପର୍ଯ୍ୟବେସିତ ବିଶେଷ କାର୍ଯ୍ୟକ୍ରମ ଉପସ୍ଥାପନା ସଙ୍ଗୀତା ସାହୁ। ଅପରାହ୍ନ 2 ବାଜି 45 ମିନିଟ୍ ଶୁଣିବେ ହିନ୍ଦୀ କଥାଚିତ ଗୀତର କାର୍ଯ୍ୟକ୍ରମ। ଆସନ୍ତାକାଲି ଅପରାହ୍ନ 3ଟାରେ ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 3:30 ଶୁଣିବେ ହିନ୍ଦୀ କଥାଚିତ ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02 ଶୁଣିବେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ରେକର୍ଡିଂ, ପୁଣି ଥରେ ହେଲୋ ଅନୁରୋଧ। ଆସନ୍ତାକାଲି ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା, ପରିବେଷଣ କରିବେ ମହାଦେବ ମେହେର ଏବଂ ସାଥୀ। ସନ୍ଧ୍ୟା 5:30 ଶୁଣିବେ ଯୁବମଣି କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସ୍ୱରଲିପି ସ୍ନେହ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ। ଆସନ୍ତାକାଲି ସନ୍ଧ୍ୟା 6:10 ଶୁଣିବେ ସଫ୍ଟୱେୟାର କାର୍ଯ୍ୟକ୍ରମ ଶ୍ରୁତିଚିନ୍ତାମଣି, ଏଥିରେ 10ମ ଭାଗ ଶୁଣିବେ ଆଲେଖ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆସନ୍ତାକାଲି ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରାତି 8:02 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବିଷ୍ଣୁଦେବ ପଣ୍ଡା ଏବଂ ସୁଦୀପ୍ତା ପ୍ରମାଣିକ। 8:15 ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଆସନ୍ତାକାଲି ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ, ପରିବେଷଣ କରିବେ ପଣ୍ଡିତ ଯଶରାଜ। ଆସନ୍ତାକାଲି ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ଅଖିଳ ଭାରତ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତାକାଲି ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:11:45 ଏଇଠି ଶେଷ କରୁଛୁ ଆମର ଆଜିର ପ୍ରସାରଣ। ଆମର ଆସନ୍ତାକାଲିର ପ୍ରସାରଣ ଆରମ୍ଭ କରିବୁ ଆସନ୍ତାକାଲି 5:53 ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।